ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ ସକାଳ 5:56। ଆଜି ସୋମବାର 1948 ଶତାବ୍ଦ ଆଷାଢ଼ ପ୍ରଥମ ଦିନ 2026 ମସିହା ଜୁନ୍ ମାସର 22 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଏହି ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ ମାଙ୍ଗଳିକ।

ଜଗତ ଜନନୀଙ୍କ ନିକଟରେ ନିଃସର୍ତ୍ତ ଆତ୍ମସମର୍ପଣ ଦ୍ୱାରା ହିଁ ଅତି ମାନସ ସିଦ୍ଧି ସମ୍ଭବ ହୋଇଥାଏ। ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ ସକାଳ 6:00 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣିବାର ସମୟ। ଆସନ୍ତୁ ଶୁଣିବା ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ପରିବେଶ।
1: ଆଉ ଗୋଟେ ଜିନିଷଟେ, ଆମର ଜଙ୍ଗଲରେ ଯେନ୍ ଜୀବଜନ୍ତୁ ଅଛନ୍, ଜୀବଜନ୍ତୁମାନଙ୍କ ସାଙ୍ଗେ ଆମର ଜନସମାଜର କାଁ ସମ୍ପର୍କ ରହିଛି?
2: ଯେ ଆମେ ସମସ୍ତେ ସାର୍ କହୁଛେ, ଆଜିକାଲି ସବୁ ପିଲାମାନଙ୍କର ପଢ଼ା ହେଲାଣି ଫ୍ରମ୍ ଭେରି ବିଗିନିଂ ଅପ୍ ଟୁ କଲେଜ ଷ୍ଟାଣ୍ଡାର୍ଡ଼। ଇକୋସିଷ୍ଟମଟା ହେଉଛି ପରିସଂସ୍ଥା, ପରିସଂସ୍ଥା ଆଉ ପରିବେଶ, ଏଇ ଦୁଇଟା ହେଉଛି ଅଙ୍ଗାଅଙ୍ଗୀ ଜଡ଼ିତ। ଆମ ଚାରିପିଟି ଆମେ ଯାହା ଦେଖୁଛୁ ସେଇଟା ହେଉଛି ଆମର ପରିବେଶ।
1: ପରିବେଶ
2: ଜଳବାୟୁ ଆଲୋକ ଜଙ୍ଗଲ ମାଟି ପାଣି ପବନ ଏହାକୁ ନେଇକି ପରିବେଶଟା ଗଠିତ। ମାନେ ଇକୋସିଷ୍ଟମଟା ହେଉଛି କ'ଣ? ପରିବେଶର ସନ୍ତୁଳନ, ଯେଉଁ ପରିମାଣରେ ଯାହାର ରହିବାର ଆବଶ୍ୟକତା ଅଛି ସେହି ପରିମାଣରେ ମଣିଷ କେତେ ରହିବେ, ଜଙ୍ଗଲ କେତେ ରହିବ, ଜୀବଜନ୍ତୁ କେତେ ରହିବେ, ଶାଗୁଣା କେତେ ରହିବେ, କୁଆ କେତେ ରହିବେ, ଶୃଗାଳ କେତେ ରହିବେ, ଏଇଟା ଅଲରେଡ଼ି ଡିସାଇଡେଡ଼। ମାନେ ଆମର ପୃଥିବୀ ଉତ୍ପତ୍ତି ହେବା ଦିନ ଠାରୁ ସେଇଟା ଡିସାଇଡ଼ ହେଇସାରିଛି,
1: କିନ୍ତୁ ଏମାନଙ୍କ ସଂଖ୍ୟା ଦିନକୁ ଦିନ କମି
2: ସେଇଟା ହେଉଛି, ସେ ପରିବେଶର ସନ୍ତୁଳନଟା ନଷ୍ଟ ହେଉଛି, ଯାହାଫଳରେ ଆମେ ଆଜି ଦୁର୍ବିପାକରେ ପଡ଼ୁଛେ। ଦେଖନ୍ତୁ ଶାଗୁଣା ଗୋଟେ ଜିନିଷ, ୟାର ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ରୋଲ୍ ଅଛି। କାହିଁକି ଆମେ ପୁରୁଣା କାଳରେ ଦେଖୁଥିଲେ ଗୋରୁ ଗାଈ ମରିଗଲେ ମଡ଼ା ଯେଉଁ ଆମେ ଗାଁ ମହଲରେ ପକାଇଲେ ଚଳ ଶାଗୁଣା ଖୁବ୍ ଶୀଘ୍ର ତାକୁ ଖାଇ ସଫା କରିଦେଉଥିଲେ, ତେଣୁ ପରିବେଶ ପୂତି ଦୁର୍ଗନ୍ଧମୟ ହେଉନଥିଲା। କିନ୍ତୁ ଆଜିକାଲି ଆଉ ଶାଗୁଣା ବଂଶ ପ୍ରାୟ ଲୋପ ପାଇବାକୁ ବସିଲାଣି, ତେଣୁ ଶାଗୁଣାଙ୍କ ସଂଖ୍ୟା କମିବାରୁ ଏପଟେ ବାୟୁ ପ୍ରଦୂଷଣଟା ବଢ଼ିଯାଉଛି। ସେହିପରି ଭାବରେ ଆମେ ଦେଖିବା ଜଙ୍ଗଲରେ ଗଛ ଅଛି, ଲତା ଅଛି, ଘାସ ଅଛି, ବାଘ ଅଛି, ଆଉ ମଧ୍ୟ ହରିଣ ଅଛନ୍ତି। ତେଣୁ ବାଘ କେତେ ରହିବ, ଜଙ୍ଗଲ କେତେ ରହିବ, ହରିଣ କେତେ ରହିବ, ଏଇଟା ଅଲରେଡ଼ି ଡିସାଇଡେଡ଼। ବାଘ ସଂଖ୍ୟା ଯଦି ବଢ଼ିଯିବ ତାହେଲେ କ'ଣ କରିବେ ସେମାନେ? ଜଙ୍ଗଲ ଭିତରେ ଯେତେ ହରିଣ ଥିବ ସବୁ ଖାଇସାରିଲା ପରେ ତାଙ୍କର ଖାଦ୍ୟଟା ଅଭାବ ପଡ଼ିବ, ସେମାନେ ଜଙ୍ଗଲ ବାହାରକୁ ବାହାରିବେ। ନିୟର ବାଇ ଯେଉଁ ଗାଁ ସବୁ ଥିବ ସେଠୁ ପ୍ରଥମେ ଗୋରୁ ଗାଈ ଟେକି ନେବେ, ତାପରେ କିଛି ମଣିଷକୁ ଆକ୍ରମଣ କରିବେ, ଅଲଟିମେଟଲି ଆମେ ଗୋଟେ ଧ୍ୱଂସ ସାଧନରେ ପଡ଼ିଲେ। ଯଦି ବାଘ ସଂଖ୍ୟା ବଢ଼ିଯାଏ ଏଇଆ ହବ, ଯଦି ହରିଣ ସଂଖ୍ୟା ବଢ଼ିଯାଏ ଜଙ୍ଗଲରେ ଯେତେ ଗଛ ଲତା ଘାସ ଥିବ ସବୁ ଚରିଦେବେ, ଚରିଦେଲା ପରେ ତାଙ୍କୁ ଅଭାବ ପଡ଼ିବ, ତଳେ ସେ କ'ଣ କରିବେ ଗାଁକୁ ବାହାରିବେ ଏବଂ ଆମର ଚାଷବାସକୁ ସବୁ ନଷ୍ଟ କରିଦେବେ। ତେଣୁ ଦୁଇଟି ସ୍ମଲ୍ ଉଦାହରଣ ମୁଁ ଦେଖିଲି,
1: ଆଉ ବି ତ ବହୁତ କିସମର ଜୀବଜନ୍ତୁ।
2: ହଁ, ମୁଁ ଦୁଇଟି ଉଦାହରଣ ଦେଲି, ଜିଆ ଗୋଟିଏ ଜିନିଷ ଆମେ ଦେଖୁଛେ, ବା କୀଟ ପତଙ୍ଗ, ବା ଆମେ ଦେଖୁଛୁ ବିଷଧର ସର୍ପ, ଜୀବଜନ୍ତୁ କେବେ କାହାରି ଅନିଷ୍ଟ କରନ୍ତି ନାହିଁ। ଆମର ଗୋଟେ ଧାରଣା ଅଛି ସାପଟା କାମୁଡ଼ି ଦେବ, ନେଭର। ଆପଣ ଯେଉଁଟା ସବୁଠାରୁ ଡେଞ୍ଜରସ୍ ସ୍ନେକ୍ ଆମର ଅଛି ଆମ ଦେଶରେ, ଯେଉଁଟାକୁ ଆମେ କିଙ୍ଗ କୋବ୍ରା ବା ଐରାଜ ବୋଲି କହୁଛେ, ମୁଁ ଭିତରକନିକା ନ୍ୟାସନାଲ୍ ପାର୍କ ଥିଲି, ମୁଁ ସେଠି ଦେଖିଛି, ମାନେ ଇଟ୍ ଇଜ୍ ଭେରି କମନ୍ ଦେୟାର, କିନ୍ତୁ ସେମାନେ କାହାରି କିଛି କ୍ଷତି କରନ୍ତିନି। ତା ନାଁ ହେଉଛି ଐରାଜ, ମାନେ ରାଜା, ଏବଂ ତାଙ୍କର ଆକ୍ଟିଭିଟିଜ୍ ମଧ୍ୟ ସେଇଆ। ତେଣୁ ଜୀବଜନ୍ତୁମାନେ ବା ଜଙ୍ଗଲ ଯେଉଁମାନେ ରହିଲେ ସେ ଯେତେ ଜିନିଷ ହୁଅନ୍ତୁ ନା କାହିଁକି, ତାଙ୍କୁ ଯଦି କେହି ଆମେ ଗୋଟେ ଆକ୍ରମଣ ନ କରୁ ବା ତାଙ୍କର କିଛି କ୍ଷତି ନ କରୁ, ତାହେଲେ ସେ ଆମର କେବେ ହେଲେ କ୍ଷତି କରିବେନି। ସେମାନେ ହେଉଛନ୍ତି ଆମର ପ୍ରକୃତ ବନ୍ଧୁ। ଆମେ ଯେଉଁ ମଣିଷ ସମାଜ ଭିତରେ ଆଜି ରହୁଛେ, ମଣିଷ ମଣିଷକୁ ମାନୁନି, ପୁଅ ବାପାକୁ ହତ୍ୟା କରିବାକୁ ଚାହୁଁଛି, ଭାଇ ଭାଇକି ହତ୍ୟା କରିବାକୁ ଚାହୁଁଛି, ତେଣୁ ମଣିଷ ସମାଜରେ ମଣିଷ ହିଁ ହେଉଛି ସବୁଠାରୁ, ଏଇ ସମାଜ ଭିତରେ ବର୍ତ୍ତମାନ ଯେତେ ଜୀବଜନ୍ତୁ ଅଛନ୍ତି ମଣିଷ ହେଉଛି ସବୁଠାରୁ ଭୟଙ୍କର ଜୀବ ମୋ ମତରେ। ଆଉ ସବୁଠାରୁ ଉତ୍ତମ ବନ୍ଧୁ ହେଉଛନ୍ତି ଆମର ବୃକ୍ଷଲତା, ଜଙ୍ଗଲରେ ବସବାସ କରୁଥିବା ଜୀବଜନ୍ତୁ।
1: ଗୋଟେ ଜିନିଷଟା ଆମକୁ କହୁଛୁ, ଏବେ କ'ଣ ହେଉଛି ଜଙ୍ଗଲି ଜୀବଜନ୍ତୁ ଗାଁ ଆଡ଼କୁ ପଶି ଆସୁଛନ୍, ଏନ୍ତା ବି ହେଉଛି ସହରକେ ବି ପଳେଇ ଆସୁଛନ୍, ଏ ତାର କାରଣ
2: ଏବେ ସାର୍ ହେଉଛି କ'ଣ? ପୂର୍ବ କାଳରେ ଜଙ୍ଗଲରେ ଏମିତି ପରିପୂର୍ଣ୍ଣ ଅବସ୍ଥାରେ ଥିଲା ଯେ ତା ଦେହରେ ଗଛ ଥିଲା, ଲତା ଥିଲା, ବାଉଁଶ ଥିଲା, ଘାସ ଥିଲା, ଏବଂ ସବୁ ବନ୍ୟପ୍ରାଣୀମାନଙ୍କ ପାଇଁ ପରିପୂର୍ଣ୍ଣ ହେଇକି ତାଙ୍କର ଖାଦ୍ୟ ଦ୍ରବ୍ୟ ଥିଲା, ଆଉ ଡିଷ୍ଟର୍ବାନ୍ସ ଆଦୌ ନଥିଲା। ତେଣୁ ସେମାନେ ଭାବୁଥିଲେ ଆମ ଘର ଭିତରେ ଯେମିତି ଆମେ ଫ୍ରି ବିଚରଣ କରୁଛେ, ତେଣୁ ସେ ଭାବୁଥିଲେ ଏଇଟା ଆମର ଘର, ଆମେ ଏହା ଭିତରେ ଫ୍ରି ମୁଭମେଣ୍ଟ କରିବୁ। କିନ୍ତୁ ଧୀରେ ଧୀରେ କ'ଣ ହେଲା, ଆମେ ଯେଉଁ ସଭ୍ୟତା ନାଁରେ ସବୁ ଆମର ଇଣ୍ଡଷ୍ଟ୍ରି ବସେଇ ଚାଲିଲେ, ଜଙ୍ଗଲ ସଫା କରି ଚାଲିଲେ, ଟ୍ରାନ୍ସମିସନ୍ ଲାଇନ୍ ତା ଭିତରେ ନେଲେ, ଚୌଡ଼ା ଚୌଡ଼ା ପିଚୁ ରାସ୍ତା ସବୁ କଲେ, ତା ଭିତରେ ଗାଡ଼ି ଘୋଡ଼ା କେଁ କଟର କଲା, ସେଟା ତାଙ୍କର ଯେଉଁ ଗୃହଟା ବା ତାଙ୍କର ଯେଉଁ ପରିବେଶଟା ସେଟା ଧୀରେ ଧୀରେ

0: ଅଷ୍ଟ ଭାଗକୁ ଆସିଲା। ତେଣୁ ସେମାନେ ଦେଖିଲେ ଯେ ଏଇଟା ଆମ ପାଇଁ ଆଉ ନିରାପଦ ନୁହେଁ, କହିବାକୁ ଗଲେ ଭୟଭୀତ ହେଲେ, ଭୟଭୀତ ହେଲେ ତେଣୁ ଏଣେ ତେଣେ ବୁଲିଲେ, ଯାହାର କି ଫଳ ଆମେ ଆଜି ଭୋଗୁଛେ, ହାତୀ କାହାକୁ ଦଳିଦେଲା ଆଉ ବାଘ କାହାକୁ ଖାଇଦେଲା, ଏଇସବୁ ଜିନିଷ ଆମେ ଭୋଗ କରୁଛୁ। ଆଉ ସେଇସବୁ ଜିନିଷ ପାଇଁ ଆମେମାନେ ହିଁ ଦାୟୀ। ଆମେ ଜାଣୁ ଆମ ଦେଶରେ ମିନିମମ୍ ଜଙ୍ଗଲଟା 33% ରହିବା କଥା, ଯଦିଓ ଅନ୍ ରେକର୍ଡ 33% ଟୋଟାଲ ଜିଓଗ୍ରାଫିକାଲ ଏରିଆର ଅଛି, କିନ୍ତୁ ସେ ଏରିଆରେ ଜଙ୍ଗଲ ନାହିଁ। ଜଙ୍ଗଲ ନାଁରେ ଆମେ ଆଜି ଟାଙ୍ଗରା ଭୂମି ବି ଦେଖିବାକୁ ପାଉଛେ। ତେଣୁ ଏହା ଦ୍ୱାରା ପରିବେଶ ସନ୍ତୁଳନଟା ନଷ୍ଟ ହେଉଛି, ବାୟୁମଣ୍ଡଳର ଉତ୍ତାପଟା ବୃଦ୍ଧି ପାଉଛି। ଜୀବଜନ୍ତୁଙ୍କୁ ରହିବା ପାଇଁ ସେମାନେ ବି ପ୍ରଜନନ କରିବେ, ତାଙ୍କ ଛୁଆପିଲା ଜନ୍ମ ହେଲେ ତାଙ୍କୁ କେଉଁଠି ରହିବେ, ସେମାନେ ବି ଗୋଟେ ନିରାପଦ ଜାଗା ଖୋଜିବେ। ସେ ନିରାପଦ ପରିବେଶଟା ବର୍ତ୍ତମାନ ବିପଦପୂର୍ଣ୍ଣ ପରିବେଶ ହୋଇଗଲା,
1: ତାଙ୍କର ପରିବେଶଟାକୁ ଆମେ ବିପଦପୂର୍ଣ୍ଣ
0: କରିଦେଲୁ। ଜଙ୍ଗଲ ଫାଙ୍କା ହୋଇଗଲା, ଧୀରେ ଧୀରେ ଜଙ୍ଗଲ ଚୋରି ବଢ଼ିବାକୁ ଲାଗିଲା, କଳକାରଖାନା ହେବା ଦ୍ୱାରା ଲୋକଙ୍କର ପ୍ରେସର ବଢ଼ିଲା। ରାସ୍ତାରେ ଗଲୁ, ଗାଡ଼ି ଘୋଡ଼ା ଚଲେଇଲୁ, ରାତିରେ ଗଲୁ, ଲାଇଟ୍ ପକେଇଲୁ, ଟ୍ରାନ୍ସମିସନ ଲାଇନ୍ କଲୁ, ଶହ ଶହ ଲୋକ ତା ଭିତରେ ଯିବା ଆସିବା କଲେ,
1: ସେମାନେ ଶାନ୍ତିରେ ରହୁଥିଲେ, ସେ ତାଙ୍କ ଶାନ୍ତି
0: ଭଙ୍ଗ ହୋଇଗଲା। ତେଣୁ ସେମାନେ ଡିଷ୍ଟର୍ବ ହୋଇଗଲେ, ତେଣୁ ତାଙ୍କର ପ୍ରଜନନ ବି କମିଗଲା, ତାଙ୍କ ଛୁଆପିଲା ବି କମିଗଲେ, ଖାଦ୍ୟ ପଦାର୍ଥ କମିଗଲା, ପରିବେଶଟା ଧ୍ୱଂସ ଆଡ଼କୁ ଚାଲିଗଲା। ତେଣୁ ସେମାନେ ଡିଷ୍ଟର୍ବ ହେଇଗଲା, ଚାରିଆଡ଼େ ବୁଲିଲେ ଆଉ କ'ଣ। ତେଣୁ ସେମାନେ ଯଦି ଘର ଭିତରେ ଶାନ୍ତିଟା ପାଇଲେ, ନା ରହିବାର ଶାନ୍ତି, ନା ମିଳିତ ହେବାର ଶାନ୍ତି, ନା ଖାଇବାର ଶାନ୍ତି,
1: ଆମେ କ'ଣ କରିବାର କଥା? ଆମେ
0: ଜଙ୍ଗଲ ଉପରେ ଆମେ ନିର୍ଭର କରିବାକୁ ପଡିବ, ଜଙ୍ଗଲଟାକୁ ନ କାଟିକି କେବେ ରଖିପାରିବାନି, ଆମକୁ କାଟିବାକୁ ପଡିବ, କାହିଁକିନା ମିଟ୍ କରିବାକୁ ପଡିବ ଡିମାଣ୍ଡ ଗୁଡ଼ାକ। ଆମର ଯେଉଁ ଅଭୟାରଣ୍ୟ ଆଉ ଜାତୀୟ ଉଦ୍ୟାନ, ଏଇଟାର ସଂଖ୍ୟାଟାକୁ ଧୀରେ ଧୀରେ ବଢ଼େଇ ଦେବାକୁ ପଡିବ। ଅଭୟାରଣ୍ୟ ଆଉ ଜାତୀୟ ଉଦ୍ୟାନ ଏଇ ଦୁଇଟା ଏମିତି ଜିନିଷ, ଏଇଟା ହେଉଛି 100% ସେଫ୍, ମାନେ ଏହା ଦ୍ୱାରା କୌଣସି ଅପରେସନ ସରକାରଙ୍କର ଆଲାଉଡ୍ ନୁହେଁ। କୌଣସି ଲୋକ ସରକାରଙ୍କ ବିନା ଅନୁମତିରେ ତା ଭିତରେ ପ୍ରବେଶ କରିପାରିବନି, ତା ଭିତରେ ରାସ୍ତାଘାଟ ହେଇପାରିବନି, ପବ୍ଲିକ ଟ୍ରାନ୍ସମିସନ ଲାଇନ୍ ଯାଇପାରିବନି, ଏସବୁ ଜିନିଷ ରେଲୱେ ଲାଇନ୍ ହେଇପାରିବନି, ଏସବୁ ଜିନିଷ ହେଇପାରିବନି। ଏଇଟା ସୁପ୍ରିମକୋର୍ଟର ଗୋଟେ ଗାଇଡ଼ଲାଇନ୍ସ ଅଛି, ନଭେମ୍ବର 2005 ଗୋଟେ ଗୁରୁତ୍ୱପୂର୍ଣ୍ଣ ରାୟ ସେଥିରେ ଆସିଛି ଯେ କେବଳ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଯାହା ଆବଶ୍ୟକ ସେତିକି ଡେଭଲପମେଣ୍ଟ ୱାର୍କ ହେଇପାରିବ, କେଉଁଠି? ଅଭୟାରଣ୍ୟ ଆଉ ଜାତୀୟ ଉଦ୍ୟାନ ମଧ୍ୟରେ। ତେଣୁ ଆମେ ଯଦି ଜାତୀୟ ଉଦ୍ୟାନ ଆଉ ଅଭୟାରଣ୍ୟକୁ ବଢ଼େଇ ଦେଇପାରିବା, ତାକୁ ସରକାର ଚାହିଁଲେ ବି ତା'ପରେ କିଛି ଡିଷ୍ଟର୍ବାନ୍ସ ସେ କରିପାରିବେ ନାହିଁ, କାରଣ ଏଇଟା ଅଲରେଡ଼ି ସୁପ୍ରିମକୋର୍ଟର ଆମର ଗାଇଡ଼ଲାଇନ୍ସ ଅଛି। ତେଣୁ ଏଇ ଗୋଟିଏ ମାତ୍ର ପନ୍ଥା ଯେ ଆମେ ଅଭୟାରଣ୍ୟ ଆଉ ଜାତୀୟ ଉଦ୍ୟାନକୁ ଯଦି ସଂଖ୍ୟା ବଢ଼େଇ ଦେଇ କିଛି ବେଶି ଏରିଆ ତା ଦେହରେ ଇନକ୍ଲୁଡ଼୍ କରିଦେବା, ତାହେଲେ ଅଟୋମେଟିକାଲି ସେ ପୂର୍ବ ଅବସ୍ଥା ପୁଣି ଆମକୁ ଆମେ ଫେରିପାଇବା,
1: ଆମର ଜଙ୍ଗଲ କିଛିଟା
0: ଅକ୍ଷତ ଅବସ୍ଥାରେ ରହିବ।
2: ଶୁଣିଲେ କାର୍ଯ୍ୟକ୍ରମ ଆମ ପରିବେଶ, ଆଜି ଏଥିରେ ଥିଲା ବନ୍ୟଜନ୍ତୁଙ୍କ ପରିବେଶ ସହ ସମ୍ପର୍କ, ଉପସ୍ଥାପନା ଘନଶ୍ୟାମ ରାଉତ, ଆକାଶବାଣୀ ବଲାଙ୍ଗୀର, ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 488, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି, ଶିଳ୍ପୀମାନେ ହେଲେ ରାମହରି ଦାସ, ପଦ୍ମାବତୀ ଦ୍ୱିବେଦୀ ଏବଂ ସାଗରିକା ମହାନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ ଥିଲା 488। ଆକାଶବାଣୀ ବଲାଙ୍ଗୀର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ କେତେକ ଓଡ଼ିଆ ଶ୍ରମିକ ଥିବାର ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ କମିଟି ସଦସ୍ୟଙ୍କୁ କୁହାଯାଇଛି। ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଜନବିଶ୍ୱାସ ଆଇନ 2026 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ଆଇନ ଅନୁଯାୟୀ ରେଳ ଆଇନ 1999 ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ଆଇନ ଉଲ୍ଲଂଘନ କ୍ଷେତ୍ରରେ ଜୋରିମାନା ରାଶି ବୃଦ୍ଧି କରାଯାଇଛି। ବେଆଇନ ରେଳଯାତ୍ରା କ୍ଷେତ୍ରରେ ଜୋରିମାନା ରାଶି 250 ଟଙ୍କାରୁ 500 ଟଙ୍କାକୁ ବୃଦ୍ଧି ହୋଇଛି। ବାରମ୍ବାର ନିୟମ ଉଲ୍ଲଂଘନ କ୍ଷେତ୍ରରେ କାରାଦଣ୍ଡ ସହ 5,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବାକୁ ନୂତନ ଆଇନରେ ବ୍ୟବସ୍ଥା ରହିଛି। ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ ଦେଶର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ଐତିହ୍ୟ ସଂସ୍କୃତି ଉପରେ ଆଧାରିତ ଏକ ଅଡିଓ ଭିଜୁଆଲ୍ ପ୍ରଦର୍ଶିତ ହୋଇଛି। ରାଜ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା ମୋଟ 99.75% ଅର୍ଥାତ୍ 3,33,15,897 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ହୋଇଥିବା ମୋଟ ଫର୍ମ ମଧ୍ୟରୁ 2,71,31,312 ଜଣଙ୍କର ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତା 28 ତାରିଖକୁ ସମସ୍ତ ପ୍ରକ୍ରିୟାର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଅପେକ୍ଷାରତ ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ 91%ରୁ ଅଧିକଙ୍କୁ ଭତ୍ତା ପ୍ରଦାନ କରାଯାଇ ସାରିଲାଣି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ପର୍ସ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହୋଇଥିବା ଏହି କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2ଟି ସିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ରାଜ୍ୟରେ ବିଦ୍ୟୁତ୍ଜନିତ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରିଡ୍ ସହିତ ନୂତନ କିମ୍ବା ନବୀକରଣୀୟ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ଏବଂ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସରଳ ତଥା ସୁବ୍ୟବସ୍ଥିତ ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନିୟମାବଳୀ 2023 ଅଧୀନରେ ରାଜ୍ୟ ସରକାର ଏହି ନୂତନ ନିୟମାବଳୀ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ମହିଳା 4x100

0: ସ୍ନାୟୁକୋଷଗୁଡ଼ିକ ମରିଯାଆନ୍ତି ଏବଂ ମସ୍ତିଷ୍କ ସମ୍ପୂର୍ଣ୍ଣ କାର୍ଯ୍ୟହୀନ ହୋଇପଡ଼େ। ରୋଗୀ ଅଚେତ ହୋଇଯାଏ। ରକ୍ତଚାପ ଅଳ୍ପ ହ୍ରାସ ଘଟିଲେ ମୁଣ୍ଡ ବୁଲାଏ। କାମ କରିବାକୁ ଆଗ୍ରହ ଏବଂ ସ୍ଥିରତା ଆସେ ନାହିଁ।
1: ଆମର ଶସ୍ୟରେ ଶୁଣୁଥିଲେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ। ଆଲୋଚନା କରିଥିଲେ ଡକ୍ଟର ସୁଧାଂଶୁ ଶେଖର ମିଶ୍ର। ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ୟୁଜିସି ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଉପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଗସ୍ତ କରିବେ। ଗସ୍ତକାଳରେ ରାଷ୍ଟ୍ରପତି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚିତାବାଘଙ୍କ ଯତ୍ନ ନେଉଥିବା ସହଯୋଗୀ ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ ହେବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ 2026କୁ ବିଶ୍ୱସ୍ତରରେ ସଫଳ ଭାବେ ପାଳନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଦେଶର ବିଭିନ୍ନ ବର୍ଗର ଜନସାଧାରଣ ଯୋଗାଭ୍ୟାସରେ ଭାଗ ନେଇଥିଲେ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଶେଷ କରିବା ଏବଂ ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୂର୍ଣ୍ଣ ରୂପ ଦେବା ଉଦ୍ଦେଶ୍ୟରେ ଗତକାଲିଠାରୁ ସ୍ୱିଜରଲ୍ୟାଣ୍ଡର ବର୍ଜେନ୍ଷ୍ଟକ୍ଠାରେ ଆମେରିକା ଏବଂ ଇରାନ ପ୍ରତିନିଧିମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବାବେଳେ ଇରାନର ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରଗଛି ଇରାନୀ ପ୍ରତିନିଧି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଲୋଚନାରେ କତାର ଏବଂ ପାକିସ୍ତାନ ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି। ବୈଠକ ପୂର୍ବରୁ ତେହେରାନ ଇସ୍ରାଏଲର ଲେବାନନ ଉପରେ ଆକ୍ରମଣ ଯୋଗୁଁ ହର୍ମୁଜ ପ୍ରଣାଳୀକୁ ବନ୍ଦ ରଖାଯାଇଥିବା କହିଥିବାବେଳେ ଆମେରିକା ସମସ୍ତଙ୍କ ପାଇଁ ଏହି ପ୍ରଣାଳୀ ମୁକ୍ତ ରହିଥିବା ଦାବି କରିଥିଲା। ଉଭୟ ଦେଶ ମଧ୍ୟରେ ଗତ ସପ୍ତାହରେ 14 ବୁଝାମଣାର ପ୍ରମୁଖ ସର୍ତ୍ତ ମଧ୍ୟରେ ଲେବାନନ ଉପରେ ଆକ୍ରମଣ ବନ୍ଦ କରିବା ପ୍ରସ୍ତାବ ରହିଥିଲା। ଆମେରିକା ଉପରାଷ୍ଟ୍ରପତି ଇରାନର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରି ଆଣବିକ କାର୍ଯ୍ୟକ୍ରମ, ଆଞ୍ଚଳିକ ସ୍ଥିରତା ଏବଂ ହର୍ମୁଜ ପ୍ରଣାଳୀ ମୁକ୍ତ ରଖିବା ନେଇ ଆଲୋଚନା କରିଥିଲେ। ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କହିଥିଲେ, ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଏକ ଐତିହାସିକ ଘଟଣା। ଗତକାଲିଠାରୁ ଆଲୋଚନା ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛନ୍ତି।

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯଦି ଇରାନ୍ ତା କାର୍ଯ୍ୟକଳାପକୁ ବନ୍ଦ ନ ରଖେ ତେବେ ପୂର୍ବଭଳି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଇରାନ୍ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ କହିଛନ୍ତି କତାର ଅଧୀନରେ ଥିବା ଆମେରିକାର $6 ବିଲିୟନ୍ ଚୁକ୍ତି ଅନୁଯାୟୀ ଇରାନ୍କୁ ପ୍ରଦାନ କରିବାକୁ ପଡ଼ିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆଜିଠାରୁ UGC ନେଟ୍ ପରୀକ୍ଷା ଆୟୋଜନ କରାଯାଉଛି। କମ୍ପ୍ୟୁଟର ଆଧାରିତ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ 2 ଶିଫ୍ଟରେ ଅନୁଷ୍ଠିତ ହେବ। ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ PhD ନିମନ୍ତେ ଏହି ପରୀକ୍ଷା କରାଯାଉଛି। ଏନ୍ଟିଏ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଷୟରେ ଅବଗତ ହେବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହୋଇଥିବା ତ୍ରୁଟି ଓ ପୁନଃ ମୂଲ୍ୟାୟନ ଫଳାଫଳ ପ୍ରକାଶ କରିବା ଆରମ୍ଭ କରିଛି। CBSE ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ଗତକାଲି 87% ଅଭିଯୋଗର ତଥ୍ୟ ଦିଆଯାଇଛି। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଆବେଦନକାରୀମାନେ results.digilocker.gov.in ପୋର୍ଟାଲରେ ଲଗ୍ଇନ୍ କରି ସେମାନଙ୍କର ଆବେଦନର ସ୍ଥିତି ଜାଣିପାରିବେ। ପ୍ରତ୍ୟେକଟି ଆବେଦନକୁ ସ୍ୱଚ୍ଛ ଢଙ୍ଗରେ ଯାଞ୍ଚ କରାଯାଉଥିବା CBSE ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI 62,42,00,000 ବ୍ୟାଙ୍କ ଠକେଇ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। CBI ପକ୍ଷରୁ କୁହାଯାଇଛି ଇଣ୍ଡିଆନ୍ ବ୍ୟାଙ୍କର ମୁମ୍ବାଇସ୍ଥିତ ଶାଖାରେ ଠକେଇ ହୋଇଥିବା ନେଇ ଚଳିତ ମାସ 18 ତାରିଖରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହି ମାମଲାରେ CBI ପକ୍ଷରୁ ମୁମ୍ବାଇସ୍ଥିତ ଏକ କମ୍ପାନୀ ଓ ତା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣ ଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକେଇ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026 ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ 15 ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଓ ନ୍ୟୁଜ୍ ଅନ୍ AIR ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-2371-7117, 2331-4441 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-94044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 158 ରନ୍ ସ୍କୋର କରିଥିଲା। ସେଭଳି ବର୍ମା ସର୍ବାଧିକ 31 ରନ୍ ସ୍କୋର କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା 5 ବଲ୍ ବାକି ଥାଇ 161 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଗତକାଲିର ମ୍ୟାଚ୍ରେ 200ତମ ଆନ୍ତର୍ଜାତିକ T20 ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ମାନ୍ୟତା ହାସଲ କରିଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ଏଚ୍ର କେପ୍ ଭର୍ଦେ ଏବଂ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 2-2 ଅମୀମାଂସିତ ରହିଛି। ପୂର୍ବରୁ ଗ୍ରୁପ୍ ଜି'ର ଗତକାଲି କାଲିଫର୍ଣ୍ଣିଆରେ ଖେଳାଯାଇଥିବା ଇରାନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଗ୍ରୁପ୍ ଏଚ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ 4-0 ସାଉଦି ଆରବକୁ ପରାସ୍ତ କରିଛି। 2 ମ୍ୟାଚ୍ରୁ ସ୍ପେନ୍ 4 ପଏଣ୍ଟ ହାସଲ କରିଥିବାବେଳେ ସାଉଦି ଆରବ ମାତ୍ର 1 ପଏଣ୍ଟ ହାସଲ କରିଛି। ଆଜି ଗ୍ରୁପ୍ ଜି'ରେ ନ୍ୟୁଜିଲାଣ୍ଡ ଓ ଇଜିପ୍ଟ ଏବଂ ଗ୍ରୁପ୍ ଜେ'ରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସାମ ଓ ମେଘାଳୟରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି।

0: ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ୍ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ୟୁଜିସି ନେଟ୍ ପରୀକ୍ଷା ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ତୁଳସୀ ରାଣୀଙ୍କ ରଚନାରୁ କେତୋଟି ଓଡ଼ିଆ ଭକ୍ତିଗୀତ। ପ୍ରଥମେ ଗାଇଛନ୍ତି ସୋନୁ ନିଗମ।

0: ଶେଷ ହେଲା ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଚାଷର ହାଲ।
1: ଚାଷୀର ଜୀବନରେ ଚାଷର ଲାଗି ପ୍ରସ୍ତୁତି ରହିବାରଟା ହେଉଛି ସବୁନୁ ଗୋଟେ ବଡ଼ ଜିନିଷ। ଆର୍ ସେ ହିସାବରେ ଦେଖମା ବୋଲେ ଧାନ ଚାଷକେ ନେଇକିରି ଭିନ୍ନ ଭିନ୍ନ କଥା। ଧାନ ଚାଷଟା ହେଉଛି ପାଣି ଉପରେ ଜଳବାୟୁ ଉପରେ ନିର୍ଭର କରିଥିସି। ଅନେକଟେ ଜିନିଷ ଅଛେ ଯେନ୍ଟାକି ଆମର୍ ଦ୍ୱାରା ନେଇ ହେଇପାରେ। ଧାନ ଚାଷରେ ଯଦି ଆମେ ଦେଖମା ବୋଇଲେ ଆମେ ଖତ ସାର ଦେଇପାର୍ମା, ଗଛର ଯତ୍ନ ନେଇପାର୍ମା, କିନ୍ତୁ ପାଣିପାଗକେ ଇଟାକେ ଆମେ କିଛି କରି ନେଇପାରୁ। ଇଟା ଆମର୍ ହାତେ ନେଇନ, ଇଟା ଗୋଟେ ପ୍ରାକୃତିକ ପରିବେଶ ଭିତରେ ଇସବୁ ନିର୍ଭର କରିଥିସି। ସେ ହିସାବରେ ପାଣିପାଗକେ ଆକଳନ କରିକିରି ଚାଷକେ ଯିବାରଟା ହେଉଛି କେତେ ନା କେତେ ବଢ଼ିଆ। ସବୁ ସମୟକେ ଚାଷୀ ଭାଇମାନେ ଏଇ ବର୍ଷ କେନ୍ତା ବର୍ଷା ହେବା, କାଣା ହେବା, ଅନେକ କଥା ଜାଣବାର୍ ଲାଗି ଚାହିଁଥିସନ୍। ସେଥିର୍ଲାଗି ପାଣିପାଗ ବିଭାଗ ତରଫରୁ ଚାଷୀ ଭାଇମାନଙ୍କୁ ଭିନ୍ନ ଭିନ୍ନ ସୂଚନାମାନେ ସବୁ ଦିଆଯାଇଥିସି। 2026ର ଯଦି ପାଣିପାଗକେ ଆକଳନ କର୍ମା ବିଭିନ୍ନ ସ୍ତରରେ, ଯେନ୍ଟାକି ସାମାଜିକ ଗଣମାଧ୍ୟମରେ ବି ଅନେକ କଥାମାନେ ବାହାରୁଛି, ତାର୍ ଭିତରେ ଆମେ ଖୋଜିକିରି ଜାଣବାକେ ପଡ଼୍ବା। ଯେନ୍ତା କୁହାଯାଉଥିଲା ଯେ ଗୋଟେ ସୁପର ଏଲନିନୋ ଇଥର ହେବାର ଅଛେ ବୋଲିକିରି। ସୁପର ଏଲନିନୋ କାଣା ବୋଇଲେ, ଯେନ୍ଟାକି ଆମର୍ ପୃଥିବୀର ଭିତରେ ବଡ଼ ମହାସାଗର ଅଛେ, ସେ ମହାସାଗରର ଭିତରେ କେତେ କେତେ ତାତି ବଢ଼ିଯିବାର ଗୋଟେ ଅବସ୍ଥାକେ ଏଲନିନୋ ବୋଲିକିରି କୁହାଯାଏସି। ଆର୍ ସେଟା ହେଲେ ପାଣିପାଗ ସବୁ ବାୟୁର ଚଳାଚଳଟା ସବୁ ଗତିପଥ ବଦଳି ଯାଏସି, ଯାହାଦ୍ୱାରା କି ବାୟୁର ଯେତେବେଲେକେ ପବନର ଚାଲଚୁଲ ବଦଳି ଯିବା, ମେଘର ବି ଚାଲଚୁଲ ଇଆଡ଼େ ସିଆଡ଼େ ହେଇଯିବା, ଯେନ୍ ଆଡ଼କେ ଯେତ୍କି ବର୍ଷା ହେବାର ଅଛେ ସେଟା ହେଇ ନେଇପାରେ, ଆଉ ସେଟାକେ ଏଲନିନୋର ପ୍ରଭାବ ବୋଲିକିରି କୁହାଯାଏସି। 2026ରେ ଭାରତ ଉପରେ ଏଇତାର ପ୍ରଭାବ ପଡ଼୍ବା ବୋଲିକିରି ଆକଳନ କରାଯାଉଥିଲା। ତାର୍ ପରେ ଫେର୍ ଗା ପାଣିପାଗ ବିଶେଷଜ୍ଞମାନେ

0: ପଚାଶର ଲାଗି ପ୍ରସ୍ତୁତି ରହିବାର ନିହାତି ଦରକାର। କେନ୍ସି ଜାଗାରେ ଆମେ ଅଟକି ଯିବାର ନେଇନ, ଆମର କାମ ଆମେ କରବାର ଅଛେ। ଯେ ଯେନ୍ତା କୁହାଯାଇସି ଯେ କର୍ମ କରି ଚାଲ, ଫଲ ଦେବାର ଆଶା ହଉଛେ ଭଗବାନଙ୍କର ଠାନେ ବୋଲିକିରି। ସେ ହିସାବରେ ଚାଷ କାମର ପାଣିପାଗର ଯଦି ଦରକାରୀକେ ଦେଖମା, ବିଭିନ୍ନ ସ୍ତରରେ ବିଭିନ୍ନ କଥାମାନେ କୁହାହଉଛେ। ଜ୍ୟୋତିଷରେ ତ 50 ଦିନର ବର୍ଷାର ଆକଳନ କରାହଉଛେ। ସେ ହିସାବରେ ଏଇ ବର୍ଷାର ପାଣିପାଗ ରହିଯେ, ଆର୍ ଚାଷୀ ଭାଇମାନେ ନିହାତି ହିସାବରେ ଯେନ୍ତା ତାମାନେ ସାଧାରଣ ହିସାବରେ ଚାଷ କରୁଛନ୍, ଯେନ୍ତା ସବୁ ବର୍ଷ ପ୍ରତିବର୍ଷ କରାହଉଛେ, ସେ ହିସାବରେ ମାଡ଼ିଯିବାର କଥା। ଖାଲି ଆକଳନ ଯେନ୍ଟା କରାହଉଛେ, ସାଧାରଣ ବର୍ଷା ଠାରୁ କିଛି କମ୍ ବର୍ଷା ହେବା, ଯେନ୍ଟାକି ଆଲନିନୋର ପ୍ରଭାବ ବୋଲିକିରି ବି ଆଗରୁ କୁହାଯାଉଥିଲା। ଏତ୍କି କିଏ ନିହାତି ହିସାବରେ ଚାଷୀ ଭାଇମାନେ 2026ର ପାଣିପାଗରେ ଧ୍ୟାନ ରଖିକିରି ଚାଷରେ ଲାଗି ପଡ଼୍ବାରଟା ହଉଛେ ସବୁନୁ ବଢ଼ିଆ କଥା। ଚାଷ୍ଟା ହଉଛେ ଯେନ୍ତା କୁହାହଉଛେ ଯେ ଧାନ ହଉଛେ ଗୋଟେ ପାନିର ଲହ, ଠିକ୍ ହିସାବରେ ପାନ ବର୍ଷା ଯଦି ହେତେଲ ଯାଉଛେ ବୋଇଲେ ଧାନ ବଢ଼ିଆ ହେଇଥିସି। ତାର୍ ବାହାରେ ଆଜିକାଲି ଅନେକ ଜାଗାରେ ଆମର ଚାଷୀ ଭାଇମାନଙ୍କର ବ୍ୟବସ୍ଥା ହେଲାନ, ଯେନ୍ ଜାଗାରେ କି ପାଣିର କିଛି ସୁବିଧା ଅଛେ, ସେମାନେ ଆଗତୁରିଆ ଚାଷ କାମକେ ବି ଆରାମସେ ଆରମ୍ଭ କରିପାରିବେ। ଇ ବର୍ଷର ପାଣିପାଗ, ଇ ବର୍ଷର ଯଦି ମୌସୁମୀ ବର୍ଷା ସବୁକେ ନିଘା କରି ଆଗକେ ଆମେ ଚାଷରେ ଯାଉଛୁଁ, ନିହାତି ହିସାବରେ କୌଣସି ଅସୁବିଧାରେ ଆମେ ପଡ଼ି ନାଇଁ ପାରୁ।
1: ଚାଷର ହାଲ ଶୁଣିଲେ। ଆଜି ଏଥିରେ ଥିଲା ଏ ବର୍ଷର ପାଣିପାଗ ଓ ଧାନ ଚାଷ। ଉପସ୍ଥାପନା କୀର୍ତ୍ତନ ଦୀପ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀରାମଚରିତ ମାନସ ଭାଗ 319। ଆଜିର କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ।

ପ୍ରଚାର କଲୁ ପାରମ୍ପରିକ ଗୀତକ୍ରମରେ ଓଡ଼ିଶୀ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ସମୟ ସକାଳ 8 ବାଜିବାକୁ ଯାଉଛି। ସମାଚାର ପ୍ରଭାତ ଶୁଣନ୍ତୁ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରିଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର ଲେଖୁ ଲେଖୁ ଲେଖିଦେଲି, ଦ୍ୱୈତକଣ୍ଠରେ ଗୀତଟିକୁ ଗାଇଛନ୍ତି ବାବୁସାନ ଏବଂ ନିବେଦିତା, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ବିକାଶ ଦାସ।

କଥାଚିତ୍ର ଏଇ ଜନମର ସାଥୀଟିଏ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ଭପି ଏବଂ ଶୈଳଭାମା ମହାପାତ୍ର। ଗୀତରଚନା ପଞ୍ଚାନନ ନାୟକ, ସଙ୍ଗୀତ ଗଗନ ବିହାରୀ।

0: ନମସ୍କାର। ଆଜିର ଫୋନ୍ ଇନ୍ କାର୍ଯ୍ୟକ୍ରମରେ ମୁଁ ରବି ମିଶ୍ର ଆପଣମାନଙ୍କୁ ସାଦର ସ୍ୱାଗତ କରୁଛି। ଆସନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।
1: ହ୍ୟାଲୋ
2: ହ୍ୟାଲୋ ଆଜ୍ଞା ନମସ୍କାର।
1: ନମସ୍କାର, ଫୋନ୍ ଇନ୍ କାର୍ଯ୍ୟକ୍ରମ।
2: ଆଜ୍ଞା ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି। ଆଜ୍ଞା
1: କେନ୍ତା ଅଛନ୍ ପଙ୍କଜ ବାବୁ?
2: ଭଲ ତ ଆଜ୍ଞା।
1: ଆଉ ପରିବାରର ସମସ୍ତେ
2: ଭଲ? ତ
1: ଆପଣଙ୍କର ପୁଅ କେନ୍ତା ଅଛି?
2: ପୁଅ ବି ଭଲ ତ ଆଜ୍ଞା। ବର୍ତ୍ତମାନ ତ ଆଜି ସ୍କୁଲ ଖୋଲିଲା, ଆଜି ସ୍କୁଲ ଗଲା।
1: ସ୍କୁଲ ଖୋଲିଲା ଆଜି ଆପଣଙ୍କର ଆଡ଼େ?
2: ଆଜ୍ଞା ଆଜ୍ଞା।
1: ଆପଣଙ୍କ କାମ ଧାମ ଠିକ ଚାଲିଛି?
2: ହଁ ଆଜ୍ଞା, ସବୁ ଠିକ ଠାକ ଅଛେ। ବର୍ତ୍ତମାନ ତ ମୁଁ ଅଫିସରେ ଅଛେ।
1: କାର୍ଯ୍ୟକ୍ରମ ସବୁ ଶୁଣୁଛନ୍?
2: ହଁ ଆଜ୍ଞା।
1: କେତେବେଳେ ଶୁଣି ପାରୁଛନ୍ ଅଫିସ କାମ ଛାଡ଼ି କରି?
2: ଏଟା ରବିବାର ଦିନ ଯେନ୍ ଆପଣଙ୍କର ବାଦୁ ସେଇ ଫୋନ ଏଟା ଆଜ୍ଞା ଶୁଣି ଆସି। ଆଜ୍ଞା
1: ଆଚ୍ଛା, ଘରେ ମ୍ୟାଡ଼ାମ ଶୁଣୁଛନ୍ କି ନାଇଁ?
2: ହଁ ମ୍ୟାଡ଼ାମ ବି ସେ ଆପ୍ ମାଧ୍ୟମରେ ଶୁଣୁଛନ୍।
1: ପୁଅର ସୋ କି କେନ୍ତା ଶୁଣୁଛି?
2: ପୁଅ ତ ଆଜ୍ଞା ୟୁଟ୍ୟୁବରେ ସବୁବେଳେ ଲାଗି ରହୁଛି ଆଜ୍ଞା।
1: ଆଜିକାଲି ଛୁଆ ସବୁ ସେନ୍ତା
2: ଶୁଣୁଛି, ବେଳେ ବେଳେ ଏନ୍ତା ଗୀତ ଆଇଲେ ଶୁଣୁଛି ଆଜ୍ଞା।
1: ଖାଲି ୟୁଟ୍ୟୁବରେ ଲାଗୁଛି ନା ପାଠ ବି ପଢୁଛି?
2: ପାଠ ବି ପଢୁଛେ ଆଜ୍ଞା। ଟିଉସନରୁ ସ୍କୁଲରୁ ଆଇଲା ବୋଲେ ଘରେ ଟିକେ ପଢ଼ବା, ପୁଣି ୟୁଟ୍ୟୁବରେ ଲାଗ୍ବା।
1: ୟୁଟ୍ୟୁବ ଆଜି ଛୁଆ ମାନେ ଆଜିକାଲି ସବୁ ମୋବାଇଲ ରେ ବ୍ୟସ୍ତ।
2: ମୋବାଇଲ ତ ସବୁ ବ୍ୟସ୍ତ,
1: ବାହାରେ ଖେଳାଖୁଳି କିଛି ନାହିଁ ବାହାରିଆ।
2: ନାଇଁ ନାଇଁ ଆଜ୍ଞା, ଏକ୍ସରସାଇଜ କମି ଯାଉଛେ ପିଲାମାନଙ୍କର।
1: କେନ୍ ଗୀତ ଶୁଣମା ଆଜ୍ଞା? ଆଜି
2: ଆଜି ଦେଇ ଦିଅନ୍ତୁ ମେ ଖିଲାଡ଼ି ତୁ ଅନାଡ଼ି ସିନେମାର ପାଠ ଆମେ ଲଗେ ଜରା ଜରା କୁମାର ସାନ୍ଦ ଅଲକା ଆଜ୍ଞା ଗାଇଛନ୍। ଆର୍ ଡେଡିକେଟ ଟିକେ କରିଦେବେ ନାଗୁ ପାତ୍ର, ଚିତ୍ରସେନ ସବର, ସ୍ୱର୍ଣ୍ଣ ପ୍ରଭା, ମୁନା ପଣ୍ଡା, ଆମର ଇଏ ଦଶମନ୍ତ ପାଇକ, ଏ ସମସ୍ତଙ୍କ ଯେତିକି ଆର ହେଲେ ସମସ୍ତଙ୍କୁ ଡେଡିକେଟ କରିଦେବେ।
1: ଠିକ ଅଛି ଆଜ୍ଞା, ସମସ୍ତେ ମିଶିକରି ଶୁଣୁନି ଗୀତ।

0: हॅलो,
1: आकाशवाणी ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
0: ନମସ୍କାର ଦା।
1: ନମସ୍କାର, କିଏ କହୁଥିଲେ?
0: ମୁଁ ଯଶୋବନ୍ତ ପାଇକ କହୁଥିଲି, ବରଗଡ଼ ଜିଲ୍ଲା ନୁ।
1: କେନ୍ତା ଅଛନ୍ ଆପଣ?
0: ଭଲ ଅଛେ ଦା, ଆପଣ କେନ୍ତା ଅଛନ୍?
1: ଆମେ ଠିକ୍ ଅଛୁ। ଆପଣଙ୍କର ଗାଁର ଖବର କଣ?
0: ଗାଁତି ତ ଇହା ଚିନ୍ତା, ମାନେ ପନିପରିବାର ଲାଗି ଲୋକ ଜୁତା ବୁହା କରି ଦେଇକରି ଦା ସମସ୍ତେ ଲଗେଇ ବସିଲେ। ଆମର ତାମାନେ ବିହନ ମାନେ
1: ପନିପରିବା
0: ପନିପରିବା
1: ଡାଲୁଆ ଧାନ ନାଇଁ ହୁଏ ଆଡ଼େ?
0: ନାଇଁ, ଆମର ଇଆଡ଼େ ଡାଲୁଆ ଧାନ ନାଇଁ ହଏ,
1: ପାଣିର ସୁବିଧା ନାଇଁ।
0: ହଁ ପାଣିର ସୁବିଧା ନାଇଁ ନ। ତଥାପି ଆମର ଯେନ୍ ଡିପ୍ ବୋରୱେଲ ଗୁଡାକ ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଯେନ୍ ନାଇଁ ମିଳିଲା କେ ପାତାଲ ବୋରିଂ ଗୁଡାକ, ସେଠି ତାମାନେ ଅତ୍ୟଧିକ ଲୋକ ତାମାନେ ଚାଷ କରସନ୍।
1: ଲାଭବାନ ହେଇଛନ୍ ତାମାନେ?
0: ହଁ ଲାଭବାନ ହଉଛନ୍।
1: ଆପଣ ପନିପରିବା କରୁଛନ୍?
0: ନାଇଁ କରୁ, ବାକି ଇହା ଯେନ୍ ଜରୁରୀ ପାନ କାଇଁ ଜରୁରୀ ପଡ଼ବା ବୋଲେ ଦା ବାରି ଆଡ଼େ ଟିକେ ସେମି ହଉ କି ଆମର ଜଲସେମି ହଉ କି ଭେଡ଼ି ଭୁଡ଼ା ମାଖନ ମୁଖନା ଟିକେ ଦେମା
1: ଘରର ଲାଗି ଖାଲି?
0: ଘରର ଲାଗି ଖାଲି।
1: ଚାଷ ଜମିରେ କାଣ ଖାଲି ଧାନ ଚାଷ କରସନ୍?
0: ହଁ
1: ତାର ବାହାରେ ଆଉ କାଣ ବୁଣାବୁଣି?
0: ହଁ ମୋର ତ ସବୁଦିନ ବୁଣାବୁଣି ଆଦା, ଆପଣ ତ ଜାଣିଛନ୍।
1: ପରିବାରର ସମସ୍ତେ ଠିକ ଠିକ ଅଛ?
0: ସମସ୍ତେ ଭଲ କରି ଅଛୁ ଦା।
1: ଆପଣଙ୍କର ଇଆଡ଼େ ଶୀତଳ ଷଷ୍ଠୀ ଯାତ୍ରା ନାଇଁ ହେବାର?
0: ଶୀତଳ ଷଷ୍ଠୀ ବରପାଲିରେ ହଉଛି ଯେ ରାତିର ଯାତ୍ରା କେ ଟିକେ ମୁଇଁ ଟିକେ ପସନ୍ଦ ନାଇଁ କରେ, କାଁ ଲାଗି ଆମର ଏଠାନୁ 15 କିଲୋମିଟର ହେବା ବରପାଲି, ରାତି ଯାଇକରି ରାତି ଆଇବାରଟା ମହାନ ମୁସ୍କିଲ ହେ। ଆର୍ ଗରମ ଦିନେ ଯାତ୍ରା ଠାନକେ ଗଲେ ଆଉ ଟିକେ ତାମାନେ ଗରମ ଲାଗ୍ସି,
1: ବେଶୀ ଲୁକ ଜମା ହେଇଥିବେ କି ସେନେ ଗରମ ଲାଗ୍ବା ଏକା?
0: ହଁ
1: ତାପରେ ଏତେ ଲୁକ ଜମା ହେଲେ ଧୂଳି ଉଡୁଛି ସବୁଆଡ଼େ, ପରିବେଶ ଖରାପ।
0: ହଁ
1: ଠିକ୍ ଅଛେ ଭାଇ, କେନ୍ ଗୀତ ଶୁଣିବେ ଆଜି?
0: ଦିବାନା କଥା ଚିତ୍ର ପାଏଲିଆ ପାଏଲିଆ, ଆଉ ଏଇ ଗୀତଟାକେ ଆମର କୁମ୍ଭାରି ଗାଁର କିଶୋର କୋଟାରକେ ଆଉ ଜଗପାଲ ବେହେରାକେ ଡେଡିକେଟ୍ କରିଦେମା ଦା।
1: ଠିକ୍ ଅଛି, ସମସ୍ତେ ମିଶିକରି ଶୁଣୁ।

0: ହ୍ୟାଲୋ, ଆକାଶବାଣୀ
1: ଜି
0: ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ ଭଉଣୀ?
1: ଆଜ୍ଞା ଆମେ ରୋହିଣୀ କହୁଛେ, ମହଲାକଟାରୁ, ବଡ଼ଗଡ଼ ଜିଲ୍ଲାରୁ।
0: ରବୀନ୍ଦ୍ର ବାବୁ ଘରୁ?
1: ହଁ
0: ତାଙ୍କର
1: ତାଙ୍କର ସ୍ୱାଗତ
0: ବୋହୂ?
1: ହଏ, ତିନ
0: ତାଙ୍କର
1: ନମ୍ବର
0: ବୋହୂ
1: ତାଙ୍କ ହନ୍ତ।
0: ନାଇଁ,
1: ହଁ ତାଙ୍କର ବୋହ ହଏ।
0: କାଣା କରୁଛନ୍ ଆପଣ ଘରେ?
1: ହଁ ଘରେ ମୁଇଁ ରନ୍ଧାବଢ଼ା କରିକିରି ଆମର ଘର ସମ୍ଭାଳୁଛେ।
0: ଆଜି ସାରିଲେନ ରନ୍ଧାବଢ଼ା?
1: ନା ଆଉ ଟିକେ ଶାଗ ଟିକେ ରାନ୍ଧବାର ଅଛେ, ଶାଗ ଟିକେ ରାନ୍ଧିଲେ ହେଲା।
0: କାଣା ଭଲ ରାନ୍ଧସନ୍ ଆପଣ?
1: କାଣା ବୋଲେ ସବୁ ତ ଟିକେ ଟିକେ ଭଲକି ରାନ୍ଧୁ ଜାଣୁଛେ ଆଜ୍ଞା। ଘରେ ରାନ୍ଧିଲି କି ନା ତ କାଣା ଶାଶୁ ମାଆ ଯେନ୍ତା ଟିକେ କିଛି ପାଇଥିନି, ସେ ତ ଏକ୍ସପାୟାର ହେଇଗଲି ମୁରା ସରିଲା ପରେ, ତ ଯାହା ବି ଜାଣିଛେ କେବେ ତ କିଏ ଅପରେସନ୍ ନିଏ କରନ୍।
0: ନାଇଁ,
1: ଆଉ
0: ଆଜ୍ଞା
1: ତମେ
0: କେ
1: ଯେନ୍ତା
0: ପଚରାଲେ ଜଣା ପଡ଼ବା କାଣା ଭଲ ରାନ୍ଧସନ୍ ଯେ।
1: ଆପଣ ବାପା ତମର କଲ୍ ଲଗା କରି ବାପା ଆମେ
0: ହଏ
1: ପଚରାବି।
0: ହଏ, କାହାକୁ ପଚରାଲେ ଜଣା ପଡ଼ବା
1: ହଁ
0: କେନ୍ଟା ଟେଷ୍ଟ ବେଶୀ ଭଲ ଲାଗ୍ସି ଯେ।
1: ହଁ
0: ନାଇଁ,
1: ହଁ
0: ଆଉ ଆପଣଙ୍କର ସ୍ୱାମୀ କେନ୍ଟା ଭଲ ଲାଗ୍ସି ବୋଲସନ୍?
1: ତାଙ୍କର ଲାଗି ସେମାନଙ୍କର ଯଦି ଚିକେନ ଟିକେ ଆଉ ଅଣ୍ଡା ଅମଲେଟ୍ ଟିକେ ହେଇଯିବ
0: ନନଭେଜ
1: ତାଙ୍କ
0: ବାଲେ
1: ଲାଗି ତ
0: ବୋଲୁନ୍
1: ଆଉ କିଛି ଦରକାର ନାଇଁ ପଡେ।
0: ନନଭେଜ ବାଲେ,
1: ହଁ
0: ସେଟା ଯେନ୍ତା କି
1: ସେମାନେ ବି
0: ରାନ୍ଧିଲେ ବି ତ ଭଲ ଲାଗ୍ବା।
1: ଆଜ୍ଞା ସେ ବାହାରେ ସବୁବେଳେ କବାର ବୁତାରେ ସେ ତାଙ୍କ ଲେବର ପିଲାମାନଙ୍କୁ ନେଇକି ବାହାରେ ସବୁ କବାଦା କରୁଛନ୍, ତ ଲେବର ମାନେ ତ ଆଶା ବେଶ ଟିକେ ନହେଲେ ଚଲନ୍ ନାଇଁ, ତ ତାଙ୍କର ଲାଗି ସେନୁ ସେମାନେ ଖାଇକି ତାଙ୍କର ବି ଅଭ୍ୟାସ ହେଇଛି ନା। ଅବଶ୍ୟ ଘରେ ବି ଯେଟା ରାନ୍ଧିଲେ ଖାଇସନ୍, ବୋଲେ ତାଙ୍କର
0: ଆଇଁଷ
1: ଫେଭରେଟ
0: ବିଷର
1: ତ
0: ଯେ
1: ହଉଛେ।
0: ଖାଉଛେ ନେକେ, ସେତାକେ ନୁନ୍ ନାଇଁ ଲାଗିଥିବା, ହଲଦି ନାଇଁ ଲାଗିଥିବା ବୋଲେ ବି ଭଲ ଲାଗ୍ବା
1: ହଁ ବେଲେ ସେ
0: ନେକେ।
1: ବାହାରେ ତାଙ୍କର ଲାଗି ସେମାନେ କହିଛନ୍, ନିଜେ ବି ସେମିତି ବାଧ୍ୟ କରି ଖାଇବାକୁ ପଡ଼ବା,
0: ହଁ
1: ଫିର୍ ବି ସେମାନେ ଶ୍ରାବଣ ମାସଟା ଆଉ ଆମର କାର୍ତ୍ତିକ ମାସଟା ସେମାନେ ନାଇଁ ଖନ୍ କରୁନ୍, ତ
0: ହଁ,
1: ବେଲେ ମୁଇଁ ଘରେ ରୋଷେଇ କରିଦେସି ସକାଲୁ ଆଉ ସେ ଧରିକି ଟିଫିନ୍ ରେ ଯାଏସନ୍
0: ଆପଣ ବି
1: ଆଉ
0: ଚିକେନ
1: ସେମାନେ।
0: ଖାଇସନ୍?
1: ହଁ ମୁଇଁ ଖାଇ, ମୁଇଁ ବି ଏନ୍ତା କାର୍ତ୍ତିକ ଆଉ ଶ୍ରାବଣ ମାସ ନାଇଁ ଖାଏ, ବାକି ତ ଦିନ ବାର ଜାନିକି ଟିକେ ଖାଇସି ଖାଲି।
0: ଆଉ ଘରେ ସମସ୍ତେ ଠିକ୍ ଅଛନ୍?
1: ହଁ ସମସ୍ତେ ଠିକ୍ ଅଛନ୍।
0: ଆପଣ ଝିଅ ଆଜି ନାଇଁ ରଡ଼ବାର ଯେ?
1: ଆଜ୍ଞା ସେ ନାଇଁ ନ ସେ ମୋର ବଡ଼ ଝିଅ ସାଙ୍ଗେ ସେମାନେ ସାଇକେଲ ଟି ଦେଇଛନ୍, କିନ୍ ଗୋଟେ ବୁଲି ଯାଇଛନ୍, ଏଟା ମୋର ମଜା ଏଟା ଶ୍ୱଶୁର ଘର ତାଙ୍କର ଦୁଇ ଅଛନ୍, ଆଉ ସେମାନେ ଟିଭି ଦେଖୁଛନ୍, ଏଟା ଦଉଛି କାହା ପ୍ରୋଗ୍ରାମ ମାନେ ଯେ।
0: ରେଡିଓ ତ ସବୁବେଳେ ବାଜୁଥିସି ନା ଆପଣଙ୍କର ଘରେ?
1: ହଁ ହଁ ସବୁବେଳେ ଏନି ଟାଇମ୍ ଚଲୁଛି ନ, ଆଉ ବନ୍ଦ ନାଇଁ ହଏ। ବେଲାକେ ବି ବାପା ଯେମିତି ଟିକେ ବନ୍ଦ କରିଥିଲେ, ବେଲାକେ ବି ଆଉ ବନ୍ଦ ନାଇଁ କରବା ନ, ଆମେ ଗୋଟେ ଏସି କ୍ୱାର୍ଟର ଆମର ନଉଛୁ, ସେ ନଗା ବେଲାକେ ଖରା ଲାଗି ଶିଶୁ ତ ବେଲକୁ ଛୋଟିଆ ମୋବାଇଲରେ ବାକି ଟାଇପ୍ ରଖିଛନ୍ ରେଡିଓରେ, ସେଟା ଚଲୁଥିସି, ସେଟା ଚାର ବଜା ଚଲବା, ତାପରେ ଦିନ ବାହାର ମୁଁ ତାପରେ ସେ ବଡ଼ ରେଡିଓ ଚଲବା ସିଆଡ଼େ।
0: ଆଚ୍ଛା ଆଚ୍ଛା, ଠିକ୍, ବଢ଼ିଆ, ଭଲ ପରିବାର,
1: ହଁ
0: ସୁଖୀ ପରିବାର ଏକଦମ।
1: ହଁ
0: କେନ୍ ଗୀତ ଶୁଣବା ଭଉଣୀ କହୁନ୍?
1: ଆଜ୍ଞା ଆଖେ ଫିଲ୍ମ, ହିନ୍ଦୀ ଫିଲ୍ମ ଯେନ୍ ଆଖେ ଫିଲ୍ମ ଅଛେ, ଲାଲ ଦୁପଟି ବାଲି ତିରା ନାମ ତ ବତା ଯେନ୍ ଅଛେ, ସେ ସଙ୍ଗଟା ସେଟା ଦେଇଦଉନ୍।
0: ଠିକ୍ ଅଛି, ଶୁଣୁ।

0: ହ୍ୟାଲୋ
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ନମସ୍କାର ଆଜ୍ଞା, କେନ୍ତା ଅଛନ୍?
1: ଆଜ୍ଞା ମୁଇଁ ତ ଏକଦମ ବଢିଆ ଅଛେ ଆଜ୍ଞା।
0: ପରିଚୟ ଟିକେ ଦେଇ ଦଉନ୍
1: ଆଜ୍ଞା। ମୁଁ ଚିତ୍ରସନ ସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ।
0: ଆପଣଙ୍କର ଆଡ଼େ ଶୀତଳ ଷଷ୍ଠୀ ଯାତ୍ରା ହେସି କାଁ ଆଜ୍ଞା?
1: ହଁ ଆଜ୍ଞା, କାଲି କଲେ ଆଜ୍ଞା ଆମର ଗାଁରେ।
0: କଣ ଯାଇଥିଲେ ଦେଖି?
1: ହଁ ଆଜ୍ଞା,
0: ଭୋଜିଭାତି ଖାଇଲେ କି ନାଇଁ?
1: ହଁ ଭୋଜିଭାତି ବି ଖାଇଲୁ ଆଜ୍ଞା।
0: ହଁ, ଘରେ ସମସ୍ତେ ଯାଇଥିଲେ କି?
1: ନାଇଁ ଏକଲା ଯାଇଥିଲି ନା ଆଜ୍ଞା।
0: ହୋଟେଲ କେନ୍ତା ଚାଲିଛି?
1: ହଁ ହୋଟେଲ ତ ଠିକ ଚାଲିଛି ଆଜ୍ଞା।
0: ସେ 2 ବଜେ ବନ୍ଦ କରୁଛନ୍?
1: ନାଇଁ ଆଜ୍ଞା, ପୁରା ଆମର 12 ବଜେ ସରି ଯାଉଛି ଆଜ୍ଞା।
0: 12 ବଜେ ସରି ଯାଉଛି?
1: ହଁ 12 ବଜେ ସରି ଯାଉଛି।
0: ଖାଲି ଟିଫିନ ମିଲ୍ ନାଇଁ କରବାର?
1: ନାଇଁ ଆଜ୍ଞା, ଖାଲି ଟିଫିନ ଏକା ଆଜ୍ଞା।
0: ଆଉ ମିଠା?
1: ହଁ ମିଠା ବି ଚାଲିଛି ଆଜ୍ଞା, ମାଲପୁଆ, ଜିଲାପି, ଲବଙ୍ଗ ଲତା, ଗଜା। ହଁ ଆଜ୍ଞା,
0: ମିସ୍ତ୍ରୀ ମାନେ ଆଉଛନ୍ ତ ଠିକ? ଠିକ,
1: ହଁ ମିସ୍ତ୍ରୀ ମାନେ ଆସୁଛନ୍ ଆଜ୍ଞା।
0: ବୋଲେ ରାତି କେତେବେଳେ ଉଠୁଛନ୍? ଆର ଯାଉଛନ୍?
1: ରାତି ବେଲେ 3 ବଜେ ଉଠୁଛୁ ଆଜ୍ଞା।
0: ସବୁ ବାଟବାଏ ପଡ଼ୁଥିବା?
1: ସନ୍ଧ୍ୟାରେ ବିରିଟା ବାଡ଼ି ଦେଇଥିସୁ ଆଜ୍ଞା, କାରଣ କି ଆଜିକାଲି ସମୟଟା ପୁରା ରାତି ତ ଆଜ୍ଞା ପଳେଇ ଯାଉଛେ ନା, 3 ବଜେ ଉଠିଲେ ବି ଆଜ୍ଞା।
0: ବାକି ପିଲାମାନେ ବି 3 ବଜେ ଉଠସନ୍? ସାହାଯ୍ୟ କରସନ୍?
1: ହଁ ଆଜ୍ଞା, ଆମେ 3 ବଜେ ପଳାସୁ ଆଜ୍ଞା, 4 ବଜେ ମିସ୍ତ୍ରୀ ମାନେ ଆସୁନ ଆଜ୍ଞା।
0: ଆଚ୍ଛା ଆଚ୍ଛା, ଘରୁ କେତେ ଦୂରେ ଅଛେ ହୋଟେଲ ଆପଣଙ୍କର?
1: 200 ମିଟର ହବ ଆଜ୍ଞା, ଆମର ଘର ଆର ଦୋକାନଟା ଦିଶୁଛି ଆଜ୍ଞା ସାମ୍ନା ସାମ୍ନି।
0: କେନ୍ ଗୀତ ଶୁଣମା ଆଜି?
1: ନାୟକ ଫିଲ୍ମର ଟା ଶୁଣେଇ ଦେବେ ଆଜ୍ଞା, ଚାଲୁ ଚାଲେ ମିଶିବା, ଏଇ ଗୀତ ଆଜ୍ଞା।
0: ଠିକ ଅଛି, ଶୁଣୁ।

0: ଧୋକା ବେଶୀ ହେଲା ଟିକେ
1: ପବନଟା ବେଶୀ ହେଲା ପବନ ଧୋକା ବେଶୀ ହେଲା
0: ଗଛ ପତ୍ର ଭାଙ୍ଗଲା
1: ନାଇଁ କମ ଟିକେ ପ୍ରଭାବଟା କମ ବେଶୀ ପ୍ରଭାବ
0: ମନ୍ଦିର ସବୁ ସିଜନ ରେ ଲୋକ ଯାଉଛନ୍ ସିଆଡେ
1: ନାଇଁ ନାଇଁ ସବୁ ସିଜନ ରେ ଖରା ସିଜନ ରେ ବେଶୀ ଟିକେ ନାଇଁ ଖରା ଜଙ୍ଗଲ ଚଢ଼ବାର ଲାଗ୍ସି ରାସ୍ତା ନେ ଦୁଇ ତିନି କିଲୋମିଟର ଜଙ୍ଗଲ ଚାଲବାର ପଡ଼ୁଛି
0: କେତେ ଉଚ୍ଚା ଅଛି ୱାଟରଫଲ
1: ଆମର ନୃସିଂହନାଥ ର ପାଖାପାଖି ଉଚ୍ଚା ନୃସିଂହନାଥ
0: ଆମର ତରଫରୁ ବି କହିଦେବେ ଏ ଗୀତ ତାଙ୍କର ଲାଗି।

0: हेलो,
1: ହଁ ଆଜ୍ଞା ନମସ୍କାର।
0: ନମସ୍କାର। କିଏ କହୁଛନ୍?
1: ବିଜେପୁର କଲେରୁ ଭାଗରଥୀ ପାଇ କହୁଥିଲି ଆଜ୍ଞା।
0: କେନ୍ତା ଅଛନ୍ ପାଇକ ବାବୁ?
1: ଭଲ ଅଛି ଆଜ୍ଞା।
0: ଆଉ ଗାଁର ଖବର କାଣା?
1: ଗାଁର ଖବର ଠିକ ଅଛି ଆଜ୍ଞା।
0: ଆପଣଙ୍କର ଖବର ବି ଠିକ, ଗାଁର ଖବର ବି ଠିକ,
1: ହଁ ସବୁ ଠିକ ଅଛି ଆଜ୍ଞା।
0: ପରିବାରର ଖବର?
1: ପରିବାର ବି ଠିକ ଅଛି ଆଜ୍ଞା।
0: ବୋଲେ କାଇଁ ଗୀତ ଶୁଣମା ଆଜି?
1: ଶୁଣ ଶ୍ୱଶୁର ଜୀ ଆଜି ଦେନେ ଆଉ ଡେଲିକେଟ ଟିକେ କରିନେବି ଆଜ୍ଞା। ଯଶୋବନ୍ତ ପାଇ, ଆମ ନାଗୁ ପାତ୍ର,
0: ହଁ,
1: ରାଧାକାନ୍ତ ଭୋଇ, କରମ ସାନି ସାହୁ, ପ୍ରଶାନ୍ତ କୁମାରୀ, ସୁରେନ ଭାଇ, ଗୋପୀନାଥ ମହାନନ୍ଦ,
0: ସମସ୍ତେ ମିଶିକରି ଶୁଣୁନ୍।

ଶେଷ ହେଲା ଫୋନ୍ ଇନ୍ରେ ମନପସନ୍ଦ ଗୀତ କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ ବିରତି।

0: ନମସ୍କାର ଭଉଣୀମାନେ, ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
1: କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆରତୀ,
0: ଆଉ ମୁଁ ଆଶା ଜ୍ୟୋତି।

0: ତେବେ ଭଉଣୀମାନେ, ଆମେ ତ ଆମର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ଅନେକ ଗୁଡ଼ିଏ ବିଷୟ ଉପରେ ଆଲୋଚନା କରୁ। ମହିଳାମାନଙ୍କର ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରକାର ସଚେତନମୂଳକ କାର୍ଯ୍ୟକ୍ରମ ଆମର ପ୍ରଚାରିତ ହୋଇସାରିଛି। ବିଭିନ୍ନ ବିଭାଗର ଡାକ୍ତରମାନେ ମଧ୍ୟ ଆମର କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳାମାନଙ୍କର ସ୍ୱାସ୍ଥ୍ୟକୁ ନେଇ ଅନେକ ଗୁଡ଼ିଏ ସୂଚନା ମଧ୍ୟ ଦେଇଛନ୍ତି। ନା କ'ଣ ଆରତୀ?
1: ପୁରାପୁରି ଠିକ୍ କଥା କହିଲ ଆଶା।
0: ଯାହାରି ଫଳରେ ଆମର ଗୃହିଣୀ ଭଉଣୀମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସୂଚନାଗୁଡ଼ିକ ଶୁଣି ଉପକୃତ ମଧ୍ୟ ହୋଇଛନ୍ତି, ଆଉ ଏହା ଆମେ ଜାଣିପାରୁ ଭଉଣୀମାନଙ୍କର ମତାମତ ଜରିଆରେ। ଆଉ ଜାଣିଲା ପରେ ଆମକୁ ବହୁତ ଖୁସି ମଧ୍ୟ ଲାଗେ, କାହିଁକି ନା ଆମର ପରିଶ୍ରମର ଫଳ ଆମକୁ ମିଳିଛି। ଭଉଣୀମାନେ କାର୍ଯ୍ୟକ୍ରମ ଶୁଣି ଉପକୃତ ହେଉଛନ୍ତି, ସେଇଟା ହିଁ ବଡ଼ କଥା। ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ପ୍ରତି ଆମର ଭଉଣୀମାନଙ୍କର ଟିକେ ବିଶେଷ ଆଗ୍ରହ ରହିଥାଏ। ଆପଣମାନଙ୍କର ଆଗ୍ରହକୁ ହିଁ ଦୃଷ୍ଟିରେ ରଖି ଆମେ ମଝିରେ ମଝିରେ ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ସହ ଅନେକ ଗୁଡ଼ିଏ ବିଷୟବସ୍ତୁ ଉପରେ ଆଲୋଚନା କରି ଆମର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଉ। ଭଉଣୀମାନେ ସ୍ୱାସ୍ଥ୍ୟ ବିଷୟରେ ଅନେକ କଥା ଜାଣିପାରନ୍ତି, ଆଉ ତାଙ୍କ ମନ ଭିତରେ ଥିବା ଅନେକ ଦ୍ୱନ୍ଦ୍ୱ ମଧ୍ୟ ଦୂର ହୋଇଥାଏ। ତେବେ ଆଜି ମଧ୍ୟ ସେମିତି ଏକ ବିଷୟବସ୍ତୁ ଉପରେ ଆମେ ଆମର କାର୍ଯ୍ୟକ୍ରମରେ ଆଲୋଚନା କରିବା। ଆଉ ଆଲୋଚନା କରିବା ପାଇଁ ଆମ ଗହଣରେ ଡାକ୍ତର ଆଜ୍ଞା ଆସି ପହଞ୍ଚିଗଲେଣି। ଆଜିର କାର୍ଯ୍ୟକ୍ରମର ଆମର ବିଷୟବସ୍ତୁ ହେଲା ମହିଳାମାନଙ୍କ ପାଇଁ ସନ୍ତୁଳିତ ଆହାର। ଆଉ ଏହାରି ବିଷୟରେ ଆଲୋଚନା କରିବେ ଡାକ୍ତର ସୀମାତ୍ରିଭୂଷଣ ନାୟକ, ଯିଏକି ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟରେ କାର୍ଯ୍ୟରତ। ତେବେ ଆରତୀ,
1: ହଁ ଆଶା,
0: ଡାକ୍ତରଙ୍କ ସହିତ କଥାବାର୍ତ୍ତା ହୁଅ, ମୁଁ ଆଉ ଆମର ଭଉଣୀମାନେ ମିଶି ଶୁଣିବୁ।
1: ଠିକ୍ ଅଛି।

0: ନମସ୍କାର ସାର୍।
1: ନମସ୍କାର ମ୍ୟାଡ଼ାମ,
0: ଆପଣଙ୍କୁ ଆମର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡ଼ାମ, ଆଉ ମୁଁ ବି ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ମୋ ତରଫରୁ ନମସ୍କାର।
0: ତ ସାର୍, ପ୍ରଥମେ ଆମକୁ କୁହନ୍ତୁ ଯେ ସନ୍ତୁଳିତ ଆହାର କହିଲେ ଆମେ କ'ଣ ବୁଝିବା?
1: ବିଷୟବସ୍ତୁ ବହୁତ ବଢ଼ିଆ। ଆମର ଜେନେରାଲି ସମସ୍ତଙ୍କ ପାଇଁ ଆହାର ବିଷୟରେ ଜାଣିବାଟା ନିହାତି ଦରକାର, ବିଶେଷ କରି ମହିଳାମାନଙ୍କ ପାଇଁ।
0: ନିହାତି ସାର୍।
1: ଆପଣ ଯେଉଁ କହିଲେ ମ୍ୟାଡ଼ାମ ସନ୍ତୁଳିତ ଆହାର, ବାଲାନ୍ସ ଡାଏଟ୍, ପ୍ରଥମେ ଆମେ ଜାଣିବା ଯେ ଆକ୍ଚୁଆଲି ସନ୍ତୁଳିତ ଆହାର କ'ଣ?
0: ଆଜ୍ଞା ସାର୍,
1: ଆମେ ଯେତେବେଳେ ଖାଦ୍ୟ ଖାଉଛୁ, ଖାଦ୍ୟରେ ଆମେ ବିଭିନ୍ନ ପ୍ରକାର ନ୍ୟୁଟ୍ରିସନ୍ ପାଉଛୁ। ସେ ନ୍ୟୁଟ୍ରିସନ୍ ଭିଟାମିନ୍ସ ହେଇପାରେ, ମିନେରାଲ୍ସ

0: ହେଇପାରେ, ଏଲିମେଣ୍ଟସ୍ ହେଇପାରେ, କାର୍ବୋହାଇଡ୍ରେଟ୍, ଫେଟ୍, ପ୍ରୋଟିନ୍, ଡିଫରେଣ୍ଟ ଟାଇପ୍ର, ଆଉ ସମସ୍ତଙ୍କର କାର୍ଯ୍ୟ ବି ଅଲଗା ଅଲଗା। ସନ୍ତୁଳିତ ଆହାର ମାନେ ଆମେ ଯେଉଁ ଖାଦ୍ୟ ଖାଉଛୁ ସମସ୍ତେ ଯେମିତି ସଠିକ୍ ପରିମାଣରେ ଥିବେ, କାହାର ବେଶୀ ହେବନି କି କାହାର କମ୍ ହେବନି। କାରଣ ସବୁ ନ୍ୟୁଟ୍ରିସନ୍ର ଯଦି ବେଶୀ ହେବ ତାର ବି ରୋଗ ଅବସ୍ଥା ଅଛି, ଯଦି କମ୍ ହେବ ତା ରୋଗ ଅବସ୍ଥା ଅଛି। ତେଣୁ ସମସ୍ତଙ୍କୁ ସଠିକ୍ ଆମାଉଣ୍ଟରେ ନେବା ହେଉଛି ସନ୍ତୁଳିତ ଆହାର ବା ବାଲାନ୍ସ ଡାଏଟ୍।
1: ତ ସାର୍, ମହିଳାମାନଙ୍କ ପାଇଁ ଏଇ ସନ୍ତୁଳିତ ଆହାରର ଗୁରୁତ୍ୱ କେତେ ବେଶୀ?
0: ମହିଳାମାନଙ୍କ ପାଇଁ ଏହାର ଗୁରୁତ୍ୱ ବେଶୀ, କାରଣ ମହିଳାମାନଙ୍କର ତାଙ୍କର ଯେଉଁ ପର୍ଯ୍ୟାୟ ଲାଇଫ୍ର ଡିଫରେଣ୍ଟ ଷ୍ଟେଜ୍ରେ ତାଙ୍କର ନ୍ୟୁଟ୍ରିସନ୍ର ଅଲଗା ଅଲଗା ଆମାଉଣ୍ଟ ଦରକାର ଥାଏ। ତେଣୁ ମହିଳାମାନେ ଜାଣିବା ଦରକାର ଯେ ଆମର କେଉଁ ଅବସ୍ଥାରେ କେଉଁ ପ୍ରକାର ଖାଦ୍ୟ ଖାଇଲେ ଆମ ପାଇଁ ଶରୀର ସୁସ୍ଥ ହେବ।
1: ନିହାତି ଭାବେ ସାର୍। ତ ସାର୍, କେଉଁ କେଉଁ ପର୍ଯ୍ୟାୟ ବା ସମୟରେ ମହିଳାମାନଙ୍କୁ ଅଧିକ ପୋଷକ ତତ୍ତ୍ୱର ଆବଶ୍ୟକତା ହୋଇଥାଏ?
0: ଯଦି ମ୍ୟାଡ଼ାମ୍ ଆମେ ଗୋଟେ ମହିଳାର ଟୋଟାଲ ବୟସକୁ ଆମେ ଯଦି ଡିଭାଇଡ୍ କରିବା, ତାହେଲେ ଆମେ ଚାରି ପ୍ରକାର ଜେନେରାଲି ଯଦି ଖାଦ୍ୟ ପାଇଁ ନ୍ୟୁଟ୍ରିସନ୍ ପାଇଁ ଆମେ ଯଦି ଡିଭାଇଡ୍ କରିବା, ତାର ଗୋଟେ ତରୁଣ ଅବସ୍ଥା, ଗୋଟେ ହେଉଛି କିଶୋରୀ ଅବସ୍ଥା, ଗୋଟେ ଗର୍ଭାବସ୍ଥା ଏବଂ ଆଉ ଗୋଟେ ହେଉଛି ବୃଦ୍ଧା ଅବସ୍ଥା ବା ମେନୋପୋଜ୍ ଟାଇମ୍।
1: ଆଜ୍ଞା ସାର୍।
0: ଆଉ ପ୍ରତ୍ୟେକ ଅଲଗା ଅଲଗା ଅବସ୍ଥାରେ ମହିଳାମାନଙ୍କର ନ୍ୟୁଟ୍ରିସନ୍ର ଭ୍ୟାଲ୍ୟୁ ପୁରା ଚେଞ୍ଜ ହେଇଯାଏ। କେଉଁ ଟାଇମ୍ରେ କେଉଁ ପ୍ରକାର ଖାଦ୍ୟ ବା ବିଭିନ୍ନ ପ୍ରକାର ଖାଦ୍ୟର ଦରକାର ହୁଏ ଆମେ ଯଦି ଦେଖିବା, ତାହେଲେ ସବୁ ଅବସ୍ଥାରେ ଅଲଗା ଅଲଗା ଆମାଉଣ୍ଟର ଦରକାର ହୁଏ। ଆଜି ଆମେ ସେଇଟା ଡିସ୍କସନ୍ କରିବା ଯେ କେଉଁ ପର୍ଯ୍ୟାୟରେ ଆମେ କେମିତି ନ୍ୟୁଟ୍ରିସନ୍ଟାକୁ ଦିଆଯିବ।
1: ନିହାତି ଭାବେ ସାର୍। ତ ସାର୍, ପ୍ରଥମେ କୁହନ୍ତୁ ଯେ କିଶୋରୀ ଅବସ୍ଥାରେ ମହିଳାମାନଙ୍କର କ'ଣ କ'ଣ ସବୁ ପରିବର୍ତ୍ତନ ଦେଖାଯାଇଥାଏ ବା ରୋଗ ଦେଖାଯାଇଥାଏ ଏବଂ ତାକୁ ନିରାକରଣ କରିବା ପାଇଁ କ'ଣ ସବୁ ଖାଦ୍ୟର ଆବଶ୍ୟକତା ପଡ଼ିଥାଏ ଆଉ କେଉଁ ସବୁ ଖାଦ୍ୟ ତାଙ୍କୁ ବାରଣ କରାଯାଇଥାଏ?
0: ବଢ଼ିଆ ପ୍ରଶ୍ନଟି ପଚାରିଲେ ମ୍ୟାଡ଼ାମ୍। କାରଣ ଯଦି ମହିଳାମାନଙ୍କର ବୟସକୁ ଆମେ ଅନୁଧ୍ୟାନ କରିବୁ, ସବୁଠୁ ଖାସ ବୟସ ହେଉଛି କିଶୋରୀ ଅବସ୍ଥା।
1: ଆଜ୍ଞା ସାର୍।
0: କିଶୋରୀ ଅବସ୍ଥାରେ ମହିଳାଙ୍କର ଗୋଟେ ଟ୍ରାଞ୍ଜିସନ୍ ପିରିୟଡ୍ ଥାଏ ଯେଉଁଥିରେ କି ବହୁତ ହର୍ମୋନାଲ ଚେଞ୍ଜେସ୍ ହୁଏ, ଆଉ ଏଇ ହର୍ମୋନାଲ ଚେଞ୍ଜେସ୍ ପାଇଁ ଝିଅମାନଙ୍କ ଭିତରେ ବହୁ ପ୍ରକାର ଚେଞ୍ଜ ଦେଖାଯାଏ। ମୁଁ ଗୋଟେ ଗୋଟେ କରି କହୁଛି ମ୍ୟାଡ଼ାମ୍। ଯେମିତିକି PCOD, ଯେଉଁ ପଲିସିଷ୍ଟିକ୍ ଓଭାରିଆ ସିଣ୍ଡ୍ରୋମ, ଝିଅମାନଙ୍କ ପାଖରେ ଏଇ ଅବସ୍ଥାରେ ବେଶୀ ଦେଖାଯାଏ। ଓବେସିଟି, ଯେଉଁ ମେଦବହୁଳତା, ଝିଅମାନଙ୍କ ପାଖରେ ଏଇ ଟାଇମ୍ରେ ଦେଖାଯାଏ। ଯେହେତୁ ଏଠି ହର୍ମୋନାଲ ଇମ୍ବାଲାନ୍ସ ହୁଏ, ସୁଇଙ୍ଗ ଅଫ୍ ମାଇଣ୍ଡ କହନ୍ତି ବା ଯେଉଁ ମାନସିକ ସ୍ତରରେ ଚେଞ୍ଜ ହୁଏ, ଝିଅମାନେ ଆଇଦର ବହୁତ ଡିପ୍ରେସନ୍କୁ ଯାଆନ୍ତି ବା ବହୁତ ଆଙ୍ଗଜାଇଟିରେ ଥାନ୍ତି, ଏଇ ଅବସ୍ଥାରେ ହିଁ ଦେଖାଯାଏ। ତେଣୁ ଅଲଗା ଅଲଗା ଚେଞ୍ଜେସ୍କୁ ରୋକିବା ପାଇଁ ଏହି ସମୟରେ ଖାଦ୍ୟର ଆବଶ୍ୟକତାଟା ବହୁତ ବେଶୀ। ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଉଛି, PCOD କଥା କହୁଛି ଆମେ, ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍, ଆଜିକାଲି ପ୍ରାୟ ଅଧିକାଂଶ ଝିଅଙ୍କ ପାଖରେ ଦେଖାଯାଏ ଓବେସିଟି ନହେଲେ PCOD। ଯଦି ଆମେ ଦେଖିବା, ତାର ମୁଖ୍ୟ କାରଣ ହେଉଛି ଜଙ୍କ୍ ଫୁଡ୍। ଯେଉଁ ବାହାର ଖାଦ୍ୟ ଖାଉଛନ୍ତି, ଯେଉଁ କାର୍ବୋହାଇଡ୍ରେଟ୍ ବହୁତ ଖାଉଛନ୍ତି, ଏଇଥିପାଇଁ ତାଙ୍କର PCOD ହେଉଛି। ଆମେ ଯଦି PCODକୁ ପ୍ରତିରୋଧ କରିବାକୁ ଚାହିଁବା, ଆପଣ ପଚାରିଲେ କ'ଣ କ'ଣ ବାରଣ କରିବାର ଅଛି, ମୁଁ କହିବି ସବୁ ପ୍ରକାର ଯେଉଁ ଜଙ୍କ୍ ଫୁଡ୍ ଅଛି ତାକୁ ବାରଣ କରିବେ। ବେଶୀ କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଇବେନି। ଖାଇବେ କ'ଣ? ଫାଇବ୍ରସ୍ ଫୁଡ୍। ଆମେ ଯେତେବେଳେ ଆମ ଘରେ ଖାଦ୍ୟ ଦେଖୁଛନ୍ତି, ଦେଖନ୍ତୁ ଗୋଟେ ଖାଦ୍ୟରେ ଥିବ ଭାତ, ଡାଲି, ତରକାରୀ, ତରକାରୀର ବିଭିନ୍ନ ପନିପରିବା ଆଇଟମ୍ ଥିବ, PCOD ଦେଖିବେ ବା ଓବେସିଟି ଦେଖିବେ, ଫାଇବ୍ରସ୍ ଫୁଡ୍ ବା ପନିପରିବା ଜନ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଯେଉଁ ଝିଅ ଠିକ୍ ଖାଉଛି ତାର ସ୍ୱାସ୍ଥ୍ୟ ଠିକ୍ରେ ରହୁଛି।
1: ଆଜ୍ଞା,
0: ଏଇଟା ହେଉଛି ଗୋଟେ ଏକ୍ସାମ୍ପଲ୍। ଆଉ ଯେଉଁ କହୁଛନ୍ତି ସୁଇଙ୍ଗ ଅଫ୍ ମାଇଣ୍ଡ ହର୍ମୋନାଲ ଇମ୍ବାଲାନ୍ସ ପାଇଁ, ତା ପାଇଁ ଖାଦ୍ୟର ପ୍ରଧାନ ବହୁତ ବେଶୀ। ଆମେ କହୁଛୁ କିଛି ଖାଦ୍ୟ ଅଛି ଯେଉଁଟା ଝିଅମାନଙ୍କର ନିଦ୍ରାଟାକୁ ଠିକ୍ କରେ। ଆପଣ ଦେଖନ୍ତୁ, ଯେଉଁ ଏକ୍ସାମ୍ପଲ୍ ଦେବି, ସୁନସୁନିଆ ଶାଗ, ଆମର ମୁନଗା, ଯେଉଁ ସଜନା, ଏମାନଙ୍କର ନ୍ୟୁଟ୍ରିସନ୍ ଭ୍ୟାଲ୍ୟୁ ଏତେ ବେଶୀ, ଝିଅମାନଙ୍କର ହର୍ମୋନାଲ ବାଲାନ୍ସ ସହିତ ଯେଉଁ ସୁଇଙ୍ଗ ଅଫ୍ ମାଇଣ୍ଡରେ ଏମାନଙ୍କର ବହୁତ ବଢ଼ିଆ ରୋଲ୍ ଅଛି।
1: ମାନେ ସେଇ ଶାଗକୁ
0: ଖାଇବା ଦରକାର। ମୁଁ କେବଳ ଏଇ ଗୋଟେ ଶାଗ ଏକ୍ସାମ୍ପଲ୍ ଦେଲି, ଆପଣ ବିଭିନ୍ନ ପ୍ରକାର ପନିପରିବା, ବିଭିନ୍ନ ପ୍ରକାର ଶାଗ ଅଛି ଯେଉଁଗୁଡା ଝିଅମାନେ ଖାଇଲେ ତାଙ୍କର ହର୍ମୋନାଲ ବାଲାନ୍ସଟା ଠିକ୍ ରହେ।
1: ପାଳଙ୍ଗ ଶାଗ ବି ସାର୍,
0: ପାଳଙ୍ଗ ଶାଗ ବି ବହୁତ ବଢ଼ିଆ, ସେଥିରେ ଅକ୍ସାଲେଟ୍ ଆମାଉଣ୍ଟ ବେଶୀ ଥାଏ, ପାଳଙ୍ଗ ଶାଗ ଖାଇପାରିବେ।
1: ଆଜ୍ଞା,
0: ନନ୍ଭେଜ୍ ଖାଆନ୍ତୁ ଝିଅ, ମାଛ, ମାଂସ, ଅଣ୍ଡା ଏସବୁ ଜିନିଷ ଖାଆନ୍ତୁ, ହାଇ ପ୍ରୋଟିନ୍ ଡାଏଟ୍ ଖାଆନ୍ତୁ, ଖାଇଲା ମାନେ ତାଙ୍କର ବାଲାନ୍ସଟା ହେବ।
1: ଆଚ୍ଛା,
0: ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଆପଣଙ୍କ ମିଲ୍କ ପ୍ରଡକ୍ଟ।
1: ନିହାତି ଭାବେ ସାର୍।
0: ମିଲ୍କ ପ୍ରଡକ୍ଟ ଆପଣ ସେ ଦୁଗ୍ଧର ପ୍ରୋସେସିଂ ଫୁଡ୍ ଯେତେ ଅଛି, ଚାହେ ସେ ଦୁଗ୍ଧ, ଦହି, ଛେନା, ଏସବୁ ଏଇଟା ଡେଲି, ଆମର ଆୟୁର୍ବେଦରେ ଗୋଟେ ଅଛି ନିତ୍ୟ ରସାୟନ ଯେଉଁଟା ସବୁଦିନ ସେବନ କରିବା କଥା,
1: ଘୃତ ବି,
0: ଘୃତ ବି, ଦୁଗ୍ଧ ଆଉ ଘୃତ ଝିଅମାନେ।

0: ମାନଙ୍କୁ ସବୁ ଜିନିଷ, ଆଉ ଯଦି ଯେଉଁ ଝିଅ ଘୃତ ଡେଲି ଖାଏ ତାର ଓବେସିଟି ରହିବ ନାହିଁ, ଆଉ ମେଦବହୁଳତା ନ ରହିଲେ ଇଏ PCOD ହେବନି, ବହୁତ ପ୍ରକାର ରୋଗରୁ ସେ ମୁକ୍ତ ପାଇବ। ଆମେ ଯଦି ଅଏଲ୍ ଫେଟ୍ ଜିନିଷ ଖାଇଲେ ଆମର ଯେଉଁ ଲିପିଡ୍ ପ୍ରୋଫାଇଲ୍ ଅଛି, ଯେଉଁ କୋଲେଷ୍ଟ୍ରଲ୍ ଏଗୁଡ଼ା ସବୁ ବଢ଼େ, ଏଇଟା କେଉଁ ପ୍ରକାର ଦୁଇ ପ୍ରକାର ଫେଟ୍ ଥାଏ, ଗୋଟେ ହେଉଛି ଟ୍ରାନ୍ସଫେଟ୍, ଯେଉଁ ତେଲ କି ଫେଟ୍ ବସି ଯାଉଥିବ
1: ଆଜ୍ଞା,
0: ମାନେ ଯଦି ଆପଣ ଘିଅ କିମ୍ବା ତେଲକୁ ଯଦି ସେକେଣ୍ଡ ଟାଇମ୍ ଥାର୍ଡ ଟାଇମ୍ ୟୁଜ୍ କଲେ ଗୋଟେ ଜାଗାରେ, ତାହେଲେ ସିଏ ଆପଣଙ୍କର ସବୁ କୋଲେଷ୍ଟ୍ରଲ୍ ବଢ଼େଇଦେବ। ଆପଣ ଯଦି ଡେଲି ଘୃତ ସବୁଦିନ ପାନ କଲେ ତାହେଲେ ଇଏ ଆପଣଙ୍କ ଶରୀରକୁ ଆହୁରି ଭଲ ରଖିବ। କେବେ ବି ଘୃତ କାହାରି ବଢ଼ାଏ ନାହିଁ କୋଲେଷ୍ଟ୍ରଲ।
1: ଏବେ ଆପଣ କହିବେ କି ଗର୍ଭବତୀ ମହିଳାମାନଙ୍କ ପାଇଁ କ'ଣ ସବୁ ସନ୍ତୁଳିତ ଖାଦ୍ୟ ଆବଶ୍ୟକ?
0: ଦେଖନ୍ତୁ ମ୍ୟାଡ଼ାମ, ଗର୍ଭବତୀ ମହିଳାଙ୍କର କେତେ ସ୍ପେଶାଲ ରିକ୍ୱାୟାରମେଣ୍ଟ ଥାଏ, ଯେହେତୁ ଆନିମିଆ ହୁଏ, ବ୍ଲଡ଼ଟା କମିଯାଏ, ତେଣୁ ଆମେ ଆଇରନ୍ ଏମାଉଣ୍ଟଟାକୁ ସବୁବେଳେ ଦେଖୁ, କ୍ୟାଲସିୟମ ଏମାଉଣ୍ଟଟାକୁ ଆମେ ସବୁବେଳେ ଦେଖୁ। ଆମେ ପଚାରିବୁ ଯେ କେଉଁ କେଉଁ ଖାଦ୍ୟରେ ଆଇରନ୍ ଏମାଉଣ୍ଟଟା ଅଧିକା ଅଛି, ଯେଉଁଥିରେ ମାନେ ଆମେ ଔଷଧ ନ ଖାଇଲେ ବି ଆଇରନ୍ ଏମାଉଣ୍ଟଟା ଠିକ୍ ହେଉଥିବ।
1: ଆଜ୍ଞା ସାର୍,
0: ଆପଣ ଦେଖନ୍ତୁ ଭୃଷୁଙ୍ଗା ପତ୍ର, ସଜନା, ଏମାନଙ୍କର ଆଇରନ୍ କଣ୍ଟେଣ୍ଟ ବହୁତ ବେଶୀ।
1: ଆଚ୍ଛା,
0: ଆମେ କହୁଛୁ ଯେ ପ୍ଲାଣ୍ଟ ପ୍ରଡକ୍ଟରେ ପ୍ରାୟ ଆଇରନ୍ ବହୁତ କମ୍ ଥାଏ, ପ୍ରାୟ ଏନିମଲ୍ ପ୍ରଡକ୍ଟରେ ଆଇରନ୍ କଣ୍ଟେଣ୍ଟଟା ବେଶୀ ଥାଏ। ତେଣୁ ମହିଳାମାନେ ଆମିଷ ମାନେ ନନ୍ଭେଜ୍ ଆଇଟମ୍ ଖାଇବା କଥା, ମାଛ ମାଂସ ଅଣ୍ଡା ତାଙ୍କ ନ୍ୟୁଟ୍ରିସନ୍ ପାଇଁ ବହୁତ ବଢ଼ିଆ। ଯଦି ପ୍ଲାଣ୍ଟ ପ୍ରଡକ୍ଟ ଖାଉଛନ୍ତି, ଏ ଯେଉଁ ମୁଁ କହିଲି ଯେମିତିକି ଲେଣ୍ଟିଲ୍ସ, ଆମର ଯେଉଁ ବିନ୍ସ ଜାତୀୟ, ନଟ୍ସ, ଏଥିରେ ଆଇରନ୍ ଏମାଉଣ୍ଟ ବହୁତ ବଢ଼ିଆ ଥାଏ, ପ୍ରୋଟିନ୍ ଏମାଉଣ୍ଟ ବି ମିଳିବ। ତେଣୁ ଏ ଖାଦ୍ୟରେ ମହିଳାମାନଙ୍କର ନ୍ୟୁଟ୍ରିସନ୍ ବହୁତ ଭ୍ୟାଲ୍ୟୁ ବଢ଼ିଯାଏ। ଆପଣ କହିଲେ ଦୁଗ୍ଧ କଥା, ଦୁଗ୍ଧରେ ଭିଟାମିନ୍ ଡି, କ୍ୟାଲସିୟମ, ଏ ଏମାଉଣ୍ଟଟା ବହୁତ ବଢ଼ିଆ ଥାଏ ସବୁ ପନିପରିବା। ଆଉ ପ୍ରେଗନାଣ୍ଟ ଲେଡ଼ିଙ୍କର ଗୋଟେ ବଡ଼ କମ୍ପ୍ଲେନ୍ ଥାଏ, କନ୍ଷ୍ଟିପେସନ୍।
1: ହଁ ସାର୍,
0: କେଉଁ ଖାଦ୍ୟ ଖାଇଲେ କନ୍ଷ୍ଟିପେସନ୍ ହେବ, କେଉଁଟା ଖାଇଲେ କନ୍ଷ୍ଟିପେସନ୍ ହେବନି, ତାକୁ ବି ମଇଦା ଜାତୀୟ ଖାଦ୍ୟ ଖାଇବେନି, ଅଟା ବଢ଼ିଆ।
1: ଆଜ୍ଞା,
0: କିନ୍ତୁ ମଇଦା ବିରି ଏମାନେ କ'ଣ କରନ୍ତି, ଏମାନେ କନ୍ଷ୍ଟିପେଟେଡ୍ କରନ୍ତି। କିନ୍ତୁ ଯେତେ ପ୍ରକାର ଶାଗ ଅଛି, ପନିପରିବା ଅଛି, ଏମାନେ ଯେହେତୁ ଫାଇବର ଏମାଉଣ୍ଟ ଅଧିକା ଥାଏ, ଏମାନଙ୍କର କନ୍ଷ୍ଟିପେସନ୍ କରିବେ ନାହିଁ। ତେଣୁ ଏ ଖାଦ୍ୟର ଏମାଉଣ୍ଟଟା ବଢ଼ିବା ଦରକାର। ଆଉ ନିତ୍ୟାନ୍ତ ଆବଶ୍ୟକ ଗର୍ଭବତୀ ମହିଳାମାନେ କେଉଁ ଟାଇମ୍ରେ କେତେ ଖାଦ୍ୟ, ଆମେ ଓଭରଲୋଡେଡ୍ କରିବାନି, ବେଶୀ ଖାଇବାନି କି କମ୍ ଖାଇବାନି।
1: ଆଜ୍ଞା,
0: ତେଣୁ ଠିକ୍ ଟାଇମ୍ ଦିନକୁ 5 ଥର ଖାଇବେ ମିନିମମ୍, 3 ଥର ତ ଆମେ ଜାଣିଛୁ ଜେନେରାଲ ଖାଦ୍ୟ, କିନ୍ତୁ 5 ଥର ଖାଇଲେ ଖାଦ୍ୟ ଏମାଉଣ୍ଟଟା ଠିକ୍ ଆସିବ, ଅଳ୍ପ ଅଳ୍ପ କିନ୍ତୁ ବାରମ୍ବାର ଖାଉଥିବେ, ଦେଲେ ମହିଳାମାନଙ୍କର ନ୍ୟୁଟ୍ରିସନ୍ ଭେଲି, ଚାହେ ସେ ଏଲିମେଣ୍ଟସ୍ ହଉ, ମିନେରାଲ୍ସ ହଉ, ଯେତିକି ଅଛି ସମସ୍ତ ସମାନ ପରିମାଣରେ ତାଙ୍କୁ ମିଳିବ।
1: ତେବେ ସାର୍, 40 ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନଙ୍କ ପାଇଁ, ମାନେ ରଜ ନିବୃତ୍ତି ପରେ ଯେଉଁ ଅବସ୍ଥାଟା ଆସେ ମହିଳାମାନଙ୍କ କ୍ଷେତ୍ରରେ, ତେବେ ସେଇ ସମୟରେ ଆମର କ'ଣ ସବୁ ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଦରକାର?
0: ବଢ଼ିଆ, ଆଉ ଗୋଟେ ଷ୍ଟେଜ୍ ହେଉଛି ଯେତେବେଳେ ରଜ ନିବୃତ୍ତି କାଳ ବା ମେନୋପୋଜାଲ ଷ୍ଟେଜ୍।
1: ଆଜ୍ଞା ସାର୍,
0: ଏ ଟାଇମ୍ରେ ବି ମ୍ୟାଡ଼ାମ ପୁଣି ସେଇ ଯେମିତି କହିଲି କିଶୋରୀ ଅବସ୍ଥାରେ ସ୍ୱିଙ୍ଗ ଅପ୍ ହରମୋନ୍ସ ଯେଉଁ ହୁଏ, ବିଭିନ୍ନ ପ୍ରକାର ହରମୋନାଲ ଇମ୍ବାଲାନ୍ସ ପାଇଁ ହୁଏ, ଏ ମେନୋପୋଜ୍ ପିରିୟଡ଼ଟା ବି ସେୟା, ପୁଣି ଆଉ ଥରେ ସେକେଣ୍ଡ ଷ୍ଟେଜ୍ ଯେଉଁଥିରେ କି ହରମୋନ୍ ଇମ୍ବାଲାନ୍ସ ହୁଏ। ତେଣୁ ଏଇ ଟାଇମ୍ରେ ବି କିଛି ଜିନିଷ ଯେମିତିକି ଆମେ କହିଲୁ ହାଡ଼ ଆସ୍ତେ ଆସ୍ତେ ଦୁର୍ବଳ ହେଇପାରେ, କାରଣ କ୍ୟାଲସିୟମ୍ ସର୍ଟେଜ୍ ହୁଏ। ଆମେ କହିଲୁ ପୁଣି ସ୍ୱିଙ୍ଗ ଅଫ୍ ମାଇଣ୍ଡ ହୁଏ, କେତେବେଳେ ରାଗିଯିବା, କେତେବେଳେ ଇଏ ସବୁ ଜିନିଷ ପୁଣି ହୁଏ, ପୁଣି ସେ ଓବେସିଟି ହୁଏ, ଯେହେତୁ ତାଙ୍କର ସେ ଯେଉଁ ଏଷ୍ଟ୍ରୋଜେନ୍ ପ୍ରୋଜେଷ୍ଟ୍ରନ୍ ହରମୋନ୍ କମିଯାଏ, ତେଣୁ ମୋଟାପା ପୁଣି ପଳେଇ ଆସେ। ତେଣୁ ଏ ଜାଗାରେ ବି ଖାଦ୍ୟର ସଠିକ୍ ଉପଯୋଗ ହେଉଛି ନିତ୍ୟାନ୍ତ ଆବଶ୍ୟକ। ହାଇ ପ୍ରୋଟିନ୍ ଡାଏଟ୍ ନେବେ, ସବୁ ଖାଦ୍ୟ ମିଶେଇକିରି ଖାଇବେ। ଆମର ଯେଉଁ ପୁରାତନ ଜନିତ ଖାଦ୍ୟ ଆମେ ଯେମିତି ଖାଉଥିଲୁ ଫ୍ୟାମିଲି, ସେଇଟା ହେଉଛି ସବୁଠୁ ବଢ଼ିଆ ୱେ ଖାଇବା ପାଇଁ ସ୍ତ୍ରୀ ଲୋକମାନଙ୍କ ପାଇଁ। ସବୁ ପ୍ରକାର ଖାଦ୍ୟ ଥିବ,
1: ମାନେ ସାର୍ ଆମର ଥାଳିରେ କଲରଫୁଲ ଖାଦ୍ୟ ଦରକାର,
0: ଠିକ୍,
1: ବେଶୀ କରି ସାଲାଡ଼ରେ
0: ଫାଇବର ଏମାଉଣ୍ଟଟା ଅଧିକା ଅଛି, ତେଣୁ ଡାଇଜେସନ୍ ଟିକେ ଲେଟ୍ ହେବ, ଆଉ ତାଙ୍କର କନ୍ଷ୍ଟିପେସନ୍ ହୋଇଛି, ଏସବୁ ହେବିଟ୍ ଆଉ ରହିବ ନାହିଁ।
1: ଆଚ୍ଛା ସାର୍, ତ ସାର୍ ଗାଁରେ ରହୁଥିବା ମହିଳାମାନେ ସହରାଞ୍ଚଳ ମହିଳାମାନଙ୍କ ଅପେକ୍ଷା ସ୍ୱାସ୍ଥ୍ୟ ସଚେତନତା ତାଙ୍କର ଟିକେ କମ୍ ରହିଥାଏ, ସେମାନେ ତ ନିଜକୁ ମାନେ ପ୍ରାୟ ଧ୍ୟାନ ଦିଅନ୍ତି ନାହିଁ, ତ ଆପଣ ତାଙ୍କ ବିଷୟରେ କ'ଣ କହିବେ?
0: ସତ କଥା, ଯଦି ଗ୍ରାମରେ ଯେଉଁ ରହୁଥିବା ମହିଳା ସେମାନେ କର୍ମ ବ୍ୟସ୍ତ ପାଇଁ ହିଁ ନିଜ ଶରୀରକୁ ବେଶୀ ଧ୍ୟାନ ଦିଅନ୍ତିନି। ମୁଁ କହିବାକୁ ଚାହିଁବି, ଶରୀର ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ, ପରିବାର ସୁସ୍ଥ ରହିଲେ ଆମର ସୋସାଇଟି ସୁସ୍ଥ ରହିବ, ସୋସାଇଟି ସୁସ୍ଥ ରହିଲେ ପୁରା ଦେଶ ସୁସ୍ଥ ରହିବ। ତେଣୁ ଏହାର ସୁସ୍ଥତା ଆରମ୍ଭ ହେଉଛି ମହିଳାମାନେ ନିଜର ସ୍ୱାସ୍ଥ୍ୟ ଯତ୍ନ ନେବେ, ତାଙ୍କ ପରିବାରର ଯତ୍ନ ନେବେ। ଯଦି ମହିଳାମାନେ ସଚେତନତା ହୋଇଯିବେ ତାହେଲେ ରୋଗ କମିଯିବ। ଏବେ ତ ଚାରିଆଡ଼େ ଚାଲିଲାଣି ନ୍ୟୁଟ୍ରି

0: ଇଲେକ୍ସନ୍ ପାଇଁ ସେପାରେଟ୍ କ୍ୟାମ୍ପ, ତେଣୁ ମହିଳାମାନଙ୍କୁ ମୋର ବି ଅନୁରୋଧ ରହିବ ସେମାନେ ସେ କ୍ୟାମ୍ପ ଆଟେଣ୍ଡ କରନ୍ତୁ। କେଉଁ ପ୍ରକାର ଖାଦ୍ୟ ଖାଇବା ଦରକାର, କେଉଁଟା ନ ଖାଇବା ଦରକାର, ଆପଣମାନେ ନିଜେ ଜାଣିବେ, ନିଜ ପରିବାରରେ ଆପ୍ଲାଏ କରିବେ।
1: ତ ସାର୍, ଆମର ଏଇ କର୍ମଜୀବୀ ମହିଳାମାନେ ମଧ୍ୟ କାମ ବ୍ୟସ୍ତତାରେ ନିଜର ଖାଦ୍ୟକୁ ଅବହେଳା କରିଥାନ୍ତି, ତ ସେମାନେ କିପରି ଖାଦ୍ୟ ଖାଇବା ଦରକାର?
0: ମୁଁ କହିବାକୁ ଚାହେଁ ଆମର ମହିଳା ବର୍ଗଙ୍କୁ, ଦେଖନ୍ତୁ ଆମେ ଯେଉଁ ନିଜ କର୍ମ ବହୁଳତା ପାଇଁ ବହୁତ ସମୟରେ ଖାଦ୍ୟକୁ ସ୍କିପ୍ କରିଯାଉଛୁ।
1: ହଁ ସାର୍,
0: ଆମେ ସକାଳ ଜଳଖିଆ ନ ଖାଇକରି ଏକା ବେଳେ 10 ବେଳେ ଖାଇବୁ, ପୁଣି 2 ବେଳେ 3 ବେଳେ ଏକା ବେଳେ ଲଞ୍ଚ କରିବୁ, ଯାହାଫଳରେ କ'ଣ ହେଉଛି ଆମର ଯେଉଁ ଖାଦ୍ୟ ନଳୀ ଯେଉଁ ଅଭ୍ୟାସ ଅଛି ସେ ତା'ର ଏସିଡ଼ ସିକ୍ରେସନ୍ ଧୀରେ ଧୀରେ ଧୀରେ ଧୀରେ ବଢ଼ିଯାଉଛି। ବର୍ତ୍ତମାନ ଏସିଡ଼ ବା ଅମ୍ଳପିତ୍ତ ଜନିତ ଆପଣ ଯଦି ଦେଖିବେ ତାହେଲେ 60% ମହିଳା ଏଇଥିରୁ। ଆମେ ଯଦି ଠିକ୍ ଟାଇମ୍ରେ ଠିକ୍ ଖାଦ୍ୟ ଖାଇବୁ ତାହେଲେ ଆମକୁ କୌଣସି ରୋଗ ଆଟାକ୍ କରିପାରିବ ନାହିଁ। ତେଣୁ କର୍ମ କରନ୍ତୁ, କର୍ମ ତ ନିଶ୍ଚୟ ଦରକାର, କିନ୍ତୁ କର୍ମ ସାଙ୍ଗରେ ଶରୀରର ସୁରକ୍ଷା ଦେବା ହେଉଛି ଆମର ଧର୍ମ, ତେଣୁ କର୍ମ ସହିତ ଆମକୁ ଆମ ଧର୍ମ ବି ନିଭେଇବାକୁ ପଡ଼ିବ।
1: ଠିକ୍ ଅଛି ସାର୍, ବହୁତ ବଢ଼ିଆ କଥା। ତ ସାର୍, ମହିଳାମାନଙ୍କର କ'ଣ ସବୁ ଖାଦ୍ୟ ଖାଇଲେ ଚର୍ମଜନିତ ସମସ୍ୟା ଦୂର ହୋଇପାରିବ?
0: ବଢ଼ିଆ କ୍ୱେଶ୍ଚନ୍ ପଚାରିଲେ ମ୍ୟାଡ଼ାମ। ଆକ୍ଚୁଆଲି ମହିଳାମାନଙ୍କର ଚର୍ମର ସୁରକ୍ଷା ଦେବାଟା ବୋଧେ ସବୁଠାରୁ ପ୍ରଥମ କର୍ମ,
1: କାରଣ ସେମାନେ ସୌନ୍ଦର୍ଯ୍ୟକୁ ବେଶୀ ଗୁରୁତ୍ୱ।
0: ନିଶ୍ଚିତ ମ୍ୟାଡ଼ାମ, ତେଣୁ ବହୁତ ପ୍ରକାର ଏଇ ଯେଉଁ କହିଲେ କିଶୋରୀ ଅବସ୍ଥାରେ ଡ୍ରାଇନେସ୍ ହେଇଯାଏ, ସ୍କିନ୍ ଫାଟିବା, ସ୍କିନ୍ର ରୋଗ, ଆଗେ ତ୍ୱଚାକୁ ସଂରକ୍ଷିତ କରିବା ହେଉଛି ଫାଷ୍ଟ କଥା। ବହୁତ ଗୁଡ଼ା ଭିଟାମିନ୍ର ଏଥିରେ ରୋଲ୍ ରହେ, ଆପଣ ଦେଖିଛନ୍ତି ଭିଟାମିନ୍ ସି, ଆମେ କହୁଛୁ ଭିଟାମିନ୍ ସିର ହାଇଏଷ୍ଟ ରୋଲ୍, ଭିଟାମିନ୍ ଏ, ବାୟୋଟିନ୍, ବହୁତ ପ୍ରକାର ଅଛି ମିନେରାଲ୍ସ, ଭିଟାମିନ୍ସ ଅଛି ଯେଉଁମାନଙ୍କର ଏଥିରେ ବହୁତ ରୋଲ୍ ରହିବ। ଯେମିତି ଭିଟାମିନ୍ ସି କଥା କହିଲେ, ଆମେ ଭିଟାମିନ୍ ସି ଆମ ଚାରିପଟେ ଭର୍ତ୍ତି ହେଇଛି ଆମେ ଖାଉଛୁ। ଲେମ୍ବୁ, ଯେତିକି ଖଟା ଜିନିଷ ଦେଖୁଛନ୍ତି, ସେ ଲେମ୍ବୁ ହଉ, କମଳା ହଉ, ପିଜୁଳି ହଉ, ଯେଉଁ ଜିନିଷ ସେଥିରେ ଭିଟାମିନ୍ ସି ଭରପୁର, ଆପଣ ଭିଟାମିନ୍ ସି ପାଇବେ। ଭିଟାମିନ୍ ଏ କଥା କହିଲି ଯେ ସ୍କିନ୍ଟାକୁ ଠିକ୍ରେ ରଖୁଛି, ଭିଟାମିନ୍ ଏ ଆପଣ ଦେଖନ୍ତୁ ଗାଜର କୁହନ୍ତୁ, ଆମର ଘରେ ଘରେ ଭର୍ତ୍ତି, ଖାଇଲା ମାନେ ଭିଟାମିନ୍ ଏ ମିଳିବ। ସବୁ ପ୍ରକାର ନନ୍ଭେଜ୍ରେ ବାୟୋଟିନ୍ ଭର୍ତ୍ତି ଅଛି, ଯେତିକି ଲେଣ୍ଟିଲ୍ସ ଅଛି ଆମେ ସେଗୁଡ଼ାକୁ ପାଇବୁ। ତେଣୁ ସ୍କିନ୍ର ଆମକୁ ସଂରକ୍ଷିତ କରିବା ପାଇଁ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଖାଦ୍ୟକୁ ଚିହ୍ନିବା, କେଉଁ ଖାଦ୍ୟ ଖାଇଲେ ଆମ ସ୍କିନ୍ ଠିକ୍ ରହିବ, ମଏଶ୍ଚରାଇଜିଂ ହେଇକି ରହିବ, ସନ୍ର ଯେଉଁ ରେଡିଏସନ୍ ଅଲ୍ଟ୍ରାଭାୟୋଲେଟ୍ ରେକୁ କିଏ ନଷ୍ଟ କରିପାରିବ, ଏଗୁଡ଼ା ଆମେ ଜାଣିବା ଦରକାର। ଆଉ ସବୁ ଝିଅମାନଙ୍କର କର୍ତ୍ତବ୍ୟ ହେଉଛି ସେମାନେ ଜାଣନ୍ତୁ ଯେ ମୋ ସ୍କିନ୍ କେଉଁ କେଉଁ ଖାଦ୍ୟ ଖାଇଲେ ଠିକ୍ ରହିବ, ସେମାନେ ନିଜେ ଜାଣିବା ଦରକାର, କ'ଣ କ'ଣ ଖାଦ୍ୟ ଖାଇଲେ ମୋ ସ୍କିନ୍ ଖରାପ ହେବ ତାକୁ ବି ଜାଣିବା ଦରକାର।
1: ତ ସାର୍, ପରିଶେଷରେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣିଥିବା ଆମର ଶ୍ରୋତା ଭଉଣୀମାନଙ୍କୁ ଆପଣ କ'ଣ ଉପଦେଶ ଦେବାକୁ ଚାହିଁବେ?
0: ମ୍ୟାଡ଼ାମ, ମୁଁ ମୋ ଶ୍ରୋତା ଭଉଣୀମାନଙ୍କୁ ଏତିକି କହିବାକୁ ଚାହିଁବି ଯେ କର୍ମ ସହିତ ନିଜ ଶରୀରକୁ ରକ୍ଷା କରିବା ହେଉଛି ଆମର ଧର୍ମ।
1: ଆଜ୍ଞା,
0: ମହିଳାମାନଙ୍କୁ ମୋର ନିବେଦନ ଯେ ସେମାନେ ତାଙ୍କ ଖାଦ୍ୟଟା ନିଜେ ଠିକ୍ରେ ଖାଆନ୍ତୁ, ନିଜ ପରିବାରକୁ ଠିକ୍ରେ ଖୁଆନ୍ତୁ, ଯାହାଫଳରେ କି ଶରୀର ସମସ୍ତଙ୍କର ସୁସ୍ଥ ରହିବ, ଆଉ ସୁସ୍ଥ ଶରୀର ହିଁ ଏକ ସୁସ୍ଥ ସମାଜର ଲକ୍ଷଣ।
1: ନିଶ୍ଚିତ ଭାବେ। ତ ସାର୍, ଆପଣଙ୍କର ବ୍ୟସ୍ତବହୁଳ ସମୟରୁ କିଛି ସମୟ ବାହାର କରି ଆମର ଷ୍ଟୁଡିଓକୁ ଆସିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଏତେ ସୁନ୍ଦର ଭାବରେ ଆମର ମହିଳାମାନଙ୍କ ପାଇଁ ସନ୍ତୁଳିତ ଆହାର ଉପରେ ପୁରା ବିଶେଷ ଭାବରେ ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡ଼ାମ, ଆଉ ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ବି ମଧ୍ୟ ମୋ ତରଫରୁ ଧନ୍ୟବାଦ ଏବଂ ନମସ୍କାର।
1: ନମସ୍କାର ସାର୍।
0: ନମସ୍କାର ମ୍ୟାଡ଼ାମ।

0: ତେବେ ଭଉଣୀମାନେ, ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ଆଲୋଚନା ମହିଳାମାନଙ୍କ ପାଇଁ ସନ୍ତୁଳିତ ଆହାର, ଏ ବିଷୟରେ ଆଲୋଚନା କଲେ ଡାକ୍ତର ସୀମାଦ୍ରିଭୂଷଣ ନାୟକ। ତେବେ ଆରତୀ।
1: ହଁ ସାର୍।

0: ଆଜି ତ ସମୟ ହେଇଯାଇଛି,
1: ହଁ
0: କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ପଡ଼ିବ
1: ନିହାତି ଭାବେ।
0: ତାହେଲେ ଭଉଣୀମାନଙ୍କ ଠାରୁ ଅନେକ ଗୁଡ଼ିଏ ମତାମତର ଆଶା ରଖି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଆଶା ଜ୍ୟୋତି ତ୍ରିପାଠୀ,
1: ଆଉ ମୁଁ ଆରତୀ ପ୍ରିୟଦର୍ଶିନୀ,
0: ନମସ୍କାର।

ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ସମୟ ମଧ୍ୟାହ୍ନ 12:30 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ।

0: ଖ୍ୟାତନାମା କୃଷି ବୈଜ୍ଞାନିକ ଏବଂ ପଦ୍ମଭୂଷଣ ବିଜେତା ସର୍ଦ୍ଦାରା ସିଂ ଜୋହଲଙ୍କୁ ଲୁଧିଆନାରେ ସାକ୍ଷାତ କରି କୃଷି ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ନବୀନ କହିଛନ୍ତି, କୃଷି କ୍ଷେତ୍ରରେ ଅନନ୍ୟ ଅବଦାନ ଦେଇଥିବା ଜୋହଲଙ୍କ ସହ ଆଲୋଚନା କରି ତାଙ୍କ ମତାମତ ଓ ପ୍ରସ୍ତାବ ଦେଶ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି। ଏୟାରଫୋର୍ସ ଅର୍ଜନ ସିଂ ମେମୋରିଆଲ ହକି ପ୍ରତିଯୋଗିତାର ସପ୍ତମ ସଂସ୍କରଣ ବେଙ୍ଗାଲୁରୁର ଏୟାର ମାର୍ଶାଲ ଅମିତ ସିଂ ବକ୍ସି ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ଶାଲ ଏସ୍ ଶିବକୁମାର ସୂଚନା ଦେଇ କହିଛନ୍ତି, ଦେଶର 16 ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଭାରତୀୟ ସେନା, ରେଳବାଇ, ସିଆଇଏସ୍ଏଫ୍ ସମେତ କର୍ଣ୍ଣାଟକ, ତାମିଲନାଡୁ ଏବଂ ଅନ୍ୟାନ୍ୟ ରାଜ୍ୟର ଦଳଗୁଡ଼ିକ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ। ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାବେଳେ ମଧ୍ୟପ୍ରାଚ୍ୟରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଦେଶର କୌଣସି ଟିମ୍ ଏଥିରେ ଭାଗ ନେଉନାହାନ୍ତି। ସୂଚନା ଅନୁଯାୟୀ ପ୍ରତିଯୋଗିତାରେ ପୁରସ୍କାର ରାଶି 751,000 ରୁ 2,625,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ 15 ଜଣିଆ ଦିନିକିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବିରାଟ କୋହଲି ଏବଂ ଯଶପ୍ରୀତ ବୁମ୍ରାଙ୍କ ଭଳି ବରିଷ୍ଠ ଖେଳାଳିମାନେ ସାମିଲ ହୋଇଛନ୍ତି। ଆସନ୍ତା ମାସ 14 ତାରିଖରୁ ଆରମ୍ଭ ହେଉଥିବା ଦିନିକିଆ ମ୍ୟାଚ୍ରେ ସୁମନ ଗିଲ୍ ଅଧିନାୟକ ଏବଂ ଶ୍ରେୟସ ଆୟର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ରୋହିତ ଶର୍ମା, କେଏଲ୍ ରାହୁଲ, ଇଶାନ କିଶନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡି, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂ ଏବଂ ଗୁରନୁର ବ୍ରାନ୍ଙ୍କୁ ଦଳରେ ସାମିଲ କରାଯାଇଛି। ସୂଚନା ଅନୁଯାୟୀ ଜୁଲାଇ 14, 16 ଏବଂ 19 ତାରିଖରେ ଇଂଲଣ୍ଡର 3ଟି ସ୍ଥାନରେ ଏକଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ରେ ଆଜି ସକାଳେ ଅନୁଷ୍ଠିତ ମ୍ୟାଚ୍ରେ ଇଜିପ୍ଟ ନ୍ୟୁଜିଲାଣ୍ଡକୁ 3-1 ପରାସ୍ତ କରିଛି। ପୂର୍ବରୁ ଗ୍ରୁପ୍ ଏଚ୍ର ଏକ ମ୍ୟାଚ୍ରେ କେପ୍ ବର୍ଦେ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ରହିଥିଲା। ଆଜି ରାତି 10:30ରେ ଗ୍ରୁପ୍ ଜେର ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. BJP government in West Bengal presents first full budget focusing on social welfare, infrastructure development and employment, announces a slew of women-centric schemes. BRICS National Security Advisors meeting begins in New Delhi to discuss emerging security challenges. External Affairs Minister Dr. S. Jaishankar arrives in Mongolia to hold meeting with his counterpart to deepen economic ties. IMD forecasts heavy to very heavy rainfall over Assam and Meghalaya today. And in FIFA World Cup, Egypt beat New Zealand 3-1 to secure first ever World Cup victory. In a major employment and welfare push, the BJP-led West Bengal government today presented its first full budget 2026-27, focusing on social welfare, infrastructure development and employment, and also announced a slew of women-centric schemes. Presented today by Finance Minister Swapan Dasgupta, has announced the recruitment for 1 lakh vacant posts across various state departments. 33% of these new positions will be reserved for women. We have a detailed report from our Kolkata correspondent.
2: The government proposed a 20% hike in dearness allowance for government and semi-government employees, teachers and teaching staff. Pensioners will also benefit from this increase, which will take effect from 1st October. Presenting a deficit budget of 6,070 crore, Finance Minister Swapan Dasgupta called it a roadmap for building a developed Bengal. He also revealed that the state's debt now stands at over 8 lakh crore rupees, making financial discipline a major challenge. The budget includes recruitment for 1 lakh vacant posts, 20,000 in the police force and 50,000 teachers. 33% of these jobs will be reserved for women, with an additional 10% reserved for Agniveers. Key allocations include rupees 36,000 crore for the Annapurna Yojana,

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆଞ୍ଚଳିକ
2: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ

0: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍ପତି ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ଦୁର୍ଘଟଣାରେ 70ରୁ ଉର୍ଦ୍ଧ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ 3 ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ତଥ୍ୟ ସଂଗ୍ରହ କରୁଛନ୍ତି ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀଙ୍କୁ କୁହାଯାଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟଙ୍କ ନିର୍ଦ୍ଦେଶକ୍ରମେ ଏକ 3 ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି ଏଥିରେ ଶିଳ୍ପ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରହିଛନ୍ତି ଆମୋନିଆ ଗ୍ୟାସ୍ ଲିକ୍ର ତଦନ୍ତ କରି 24 ଘଣ୍ଟା ମଧ୍ୟରେ ଅନ୍ତରୀଣ ରିପୋର୍ଟ ଏବଂ 3 ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଂସଦ ଏବଂ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି
1: ସମସ୍ୟା ଭିନ୍ନ ଭିନ୍ନ କେଉଁଠି ବନ୍ୟା ପ୍ରବଣ ଜିଲ୍ଲା କେଉଁଟା ବାତ୍ୟା ପ୍ରବଣ ଜିଲ୍ଲା କେଉଁଟା ମରୁଡ଼ି ପ୍ରବଣ ଜିଲ୍ଲା ତେଣୁ ଆବଶ୍ୟକତା ଏବଂ ତାର ସାଙ୍ଗରେ ସାଙ୍ଗରେ ସେ ଜିଲ୍ଲାର ସ୍ୱାଭାବିକ ପାଣିପାଗ ଚରିତ୍ରକୁ ନେଇକରି ଜିଲ୍ଲାର ମଧ୍ୟ ବୈଠକମାନେ ହେବ ଏବଂ ସେମାନେ ତାଙ୍କର ଜିଲ୍ଲାର ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବେ
0: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଆଗତ ଆବେଦନକୁ ବିଧାନସଭା ବାଚସ୍କତି ସୁରମା ପାଢ଼ୀ ଖାରଜ କରିଦେଇଛନ୍ତି ଗତ ମାର୍ଚ୍ଚ ମାସରେ ହୋଇଥିବା ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଏବଂ କଂଗ୍ରେସ ପକ୍ଷରୁ କ୍ରସ୍ ଭୋଟିଂ ନେଇ ବାଚସ୍କତିଙ୍କ ପାଖରେ ଆବେଦନ ପ୍ରକ୍ରିୟା ଦାଖଲ ହୋଇଥିଲା ବାଚସ୍କତି ଶ୍ରୀମତୀ ପାଢ଼ୀ କହିଛନ୍ତି ଆବେଦନପତ୍ରଗୁଡ଼ିକରେ ପ୍ରକ୍ରିୟାଗତ ତ୍ରୁଟି ଏବଂ ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ଆବଶ୍ୟକ ପ୍ରମାଣର ଅଭାବ ରହିଛି ଯେଉଁ ତଥ୍ୟ ଆଧାରରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା ତାହାର କୌଣସି ପ୍ରମାଣ ଦାଖଲ କରାଯାଇ ନାହିଁ ବିଜେଡି ପକ୍ଷରୁ 8 ଜଣ ଏବଂ କଂଗ୍ରେସ ପକ୍ଷରୁ 3 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଏହି ଆବେଦନପତ୍ର ଦାଖଲ ହୋଇଥିଲା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଯୋଗୁଁ ବିଜେଡି ଏବଂ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପରାଜିତ ହୋଇଥିଲେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପ୍ରସାରିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି ପରୀକ୍ଷା ପୂର୍ବରୁ ଟେଲିଗ୍ରାମରେ ଏଭଳି ଖବର ପ୍ରସାରଣ କରାଯାଇଥିଲା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ କହିଛି ବ୍ୟାପକ ସୁରକ୍ଷା ତଥା ସୁବ୍ୟବସ୍ଥିତ ପରିଚାଳନା ମାଧ୍ୟମରେ ସଫଳତାର ସହ ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଛି ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଏଭଳି ଖବର ପ୍ରସାରଣ କରିଥିବା ବ୍ୟକ୍ତିବିଶେଷ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପଦକ୍ଷେପ ଗ୍ରହଣ କରୁଥିବା ଏନ୍ଟିଏ କହିଛି ପରୀକ୍ଷା ସମ୍ପର୍କିତ ତଥ୍ୟ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏନ୍ଟିଏ ସୂଚନା ଦେଇଛି ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ ଏହି ଜଙ୍ଗଲାଞ୍ଚଳଗୁଡ଼ିକ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି

0: ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ପରିବେଶ ସୁରକ୍ଷାରେ ବର୍ଷାବଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହିଛନ୍ତି,
1: ଜଳ ହେଉଛି ଜୀବନ। ଦୁଇଟା ଯାକ ଜିନିଷ ଆମେ ପାଇଥାଉ ଫରେଷ୍ଟ ଯୋଗୁଁ, ବିଶେଷ କରି ରେନ୍ ଫରେଷ୍ଟ। ବିଶେଷ କରି ଆପଣ ଦେଖିବେ ଆମାଜନ, ଆମାଜନ ଫରେଷ୍ଟର ସବୁଠୁ ବଡ଼ ଫରେଷ୍ଟ ବିଶ୍ୱର ରହିଛି ଆମାଜନ ଫରେଷ୍ଟ ଏକଦମ। ସେଥିରେ ସେଇଟା ହେଉଛି ଆମର ଲଙ୍ଗସ, ସମଗ୍ର ବିଶ୍ୱବାସୀଙ୍କର ଲଙ୍ଗସ ହେଉଛି ନିଶ୍ୱାସ ପ୍ରଶ୍ୱାସ ନେଇ ଆମେ ବଞ୍ଚିଛୁ ସେଇଥିପାଇଁ। ସେ ଯୋଉ ରେନ୍ ଫରେଷ୍ଟ ଅଛି ଆମର ଆମାଜନ ରେନ୍ ଫରେଷ୍ଟ, ତେଣୁ ଫରେଷ୍ଟର ସୁରକ୍ଷା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।
0: ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ଦ୍ଧିତ ରାଶି ଆଧାରରେ 5 ବର୍ଷ କିମ୍ବା ତାଠାରୁ କମ୍ ସମୟ ପାଇଁ କାର୍ଯ୍ୟ କରିଥିବା ଆଇନଜୀବୀଙ୍କ ପରଲୋକ କ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କୁ 1,05,000 ଟଙ୍କାର ସହାୟତା ରାଶି ମିଳିବ। ଏହାପରେ ପ୍ରତ୍ୟେକ ବର୍ଷର ଅଭିଜ୍ଞତା ଆଧାରରେ ସହାୟତା ରାଶିର ପରିମାଣ ମଧ୍ୟ ବୃଦ୍ଧି ପାଇବ। 30 ବର୍ଷ କାର୍ଯ୍ୟ କରିଥିବା ଆଇନଜୀବୀଙ୍କୁ ଅବସର କିମ୍ବା ପରଲୋକ କ୍ଷେତ୍ରରେ ସର୍ବାଧିକ 6,30,000 ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା ରହିଛି। 2021 ମସିହାରେ ଏହି ସହାୟତା ରାଶିର ପରିମାଣକୁ ବୃଦ୍ଧି କରାଯାଇଥିଲା। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ଅତ୍ୟନ୍ତ ଦୁଃଖଦ ବୋଲି ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନି କହିଛନ୍ତି। ଘଟଣାରେ ତଦନ୍ତ ଜିଲ୍ଲା ପୁଲିସ୍ ଜାରି ରଖିଛି। ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଦୋଷୀଙ୍କୁ ଦଣ୍ଡ ଏବଂ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏଡିଜି ଏସ୍ ସାଇନି କହିଛନ୍ତି।
2: ରାୟଗଡ଼ାରେ କଲ୍ୟାଣସିଂହପୁରରେ ହୋଇଛି, ସେଇଟା ସିଏଡବ୍ଲ୍ୟୁ ଏଣ୍ଡ ସିଏଡବ୍ଲ୍ୟୁ ରେଡ୍ ଫ୍ଲାଗ୍ ହିସାବରେ ଟ୍ରିଟ୍ କରାଯାଇଛି। ଆର୍ ଏଇ କେସ୍ର ଫାର୍ଷ୍ଟ ସେଟ୍ ଅଫ୍ ଇନ୍ଷ୍ଟ୍ରକ୍ସନ୍ସ ବେସ୍ଡ ଅନ୍ ଦ ଡକ୍ୟୁମେଣ୍ଟସ୍ ଦାଟ୍ ଆର୍ ଆଭେଲେବଲ୍ ଟୁ ଅସ୍ ଆମେ ଅଲରେଡି ଇସ୍ୟୁ କରିଛୁ। ଆର୍ ଆମର ଇନ୍ଭେଷ୍ଟିଗେସନ୍ କେମିତି ଭଲ ଭାବରେ ହଉ ସେ ଆଙ୍ଗଲ୍ରେ ଆମେ ଏ କେସ୍ଟା ଆମ ଅଫିସ୍ରୁ ୱିମେନ୍ ସେକ୍ସନ୍ ମନିଟରିଂ କରିବୁ ଆର୍ ରେଡ୍ ଫ୍ଲାଗ୍ ସେକ୍ସନ୍ ମନିଟରିଂ କରିବୁ। ଟ୍ରାଏଲ୍ ଷ୍ଟେଜ୍ରେ ବି ମନିଟରିଂ କରିକି କେମିତି ଏ ଯେଉଁ ଦୋଷୀକୁ ଦଣ୍ଡ ଦିଆଯିବ ତାର ସବୁ ଷ୍ଟେପ୍ସ ନିଆଯିବ।
0: ସୂଚନାଯୋଗ୍ୟ, ଏହି ଘଟଣାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି। ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତାକାଲି ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ 11:00 ସମୟରେ ଦ୍ୱିତୀୟ ସମନ୍ୱୟ ବୈଠକ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ଗମନାଗମନ ସୁବିଧା, ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା କରାଯିବ। ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟ ଅଗ୍ରଗତି ନେଇ ଆଇନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ଏବଂ ବୁଦ୍ଧିଜୀବୀମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବଦଲି ପାହାଡ଼ ନିକଟରୁ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା କହିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, କ୍ଲାମର ମାଇନ୍, ଟିଫିନ୍ ବୋମା ଏବଂ ମାଓ ପୁସ୍ତିକା ଆଦି ରହିଛି। ଗ୍ରାମାଞ୍ଚଳ ସହରାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଡିଜିଟାଲ୍ ଶିକ୍ଷାର ପ୍ରସାର ନେଇ ଭଦ୍ରକ ଜିଲ୍ଲାରେ କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ବିକାଶଧାରା ଓଡ଼ିଶା ସାରା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ, ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହେଉଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5 ବୃଦ୍ଧି। ତିରୁଭାଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍ପତି। ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ। ଏବଂ ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଖାଦ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ସ୍ଥାପନ କରିବା, ସ୍ୱଚ୍ଛ ଜଳ ଉପଲବ୍ଧତା ପ୍ରଦାନ କରିବା, ଉତ୍ତମ କୃଷି ଅଭ୍ୟାସ ପ୍ରୟୋଗ କରିବା, ଖାଦ୍ୟ ବ୍ୟବସାୟ ପରିଚାଳକମାନଙ୍କ ଦ୍ୱାରା ଖାଦ୍ୟ ସୁରକ୍ଷା ପରିଚାଳନା ବ୍ୟବସ୍ଥାର ବ୍ୟବହାରକୁ ସୁଦୃଢ଼ କରିବା ଏବଂ ସୁସ୍ଥ ଖାଦ୍ୟ ପସନ୍ଦ କରିବା ପାଇଁ ଗ୍ରାହକମାନଙ୍କର କ୍ଷମତା ନିର୍ମାଣ କରିବା ହେଉଛି କିଛି ଉପାୟ ଯେଉଁଥିରେ ସରକାର, ଅନ୍ତର୍ଜାତୀୟ ସଂଗଠନ, ବୈଜ୍ଞାନିକ, ଘରୋଇ କ୍ଷେତ୍ର ଏବଂ ନାଗରିକ ସମାଜ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିଥାନ୍ତି।

0: ଖାଦ୍ୟ ସୁରକ୍ଷା ଦିବସ ମାଧ୍ୟମରେ WHO ଏବଂ FAO ସାଧାରଣ କାର୍ଯ୍ୟସୂଚୀରେ ଖାଦ୍ୟ ସୁରକ୍ଷାକୁ ମୁଖ୍ୟଧାରାରେ ସାମିଲ କରିବା ଏବଂ ବିଶ୍ୱସ୍ତରରେ ଖାଦ୍ୟଜନିତ ରୋଗର ବୋଝ ହ୍ରାସ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଅସୁରକ୍ଷିତ ଖାଦ୍ୟ ସହିତ ଜଡ଼ିତ ସାର୍ବଜନୀନ ସ୍ୱାସ୍ଥ୍ୟ ବିପଦର ବିଶ୍ୱବ୍ୟାପୀ ପ୍ରତିରୋଧକ ଚିହ୍ନଟ ଏବଂ ପ୍ରତିକ୍ରିୟାକୁ ସହଜ କରିବା ପାଇଁ WHO ଜାତୀୟ ଖାଦ୍ୟ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖିଛି। WHO ଖାଦ୍ୟ ସୁରକ୍ଷା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଲାଏନ୍ସର ଏକ ସ୍ୱାସ୍ଥ୍ୟ ପଦ୍ଧତିକୁ ଗ୍ରହଣ କରି କାର୍ଯ୍ୟକଳାପ ମାଧ୍ୟମରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସେମାନଙ୍କର ଜାତୀୟ ଖାଦ୍ୟ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଖାଦ୍ୟଜନିତ ରୋଗର ଭାର ହ୍ରାସ କରିବା ପାଇଁ ସମର୍ଥନ କରିବା ପାଇଁ WHO ଗ୍ଲୋବାଲ୍ ଷ୍ଟ୍ରାଟେଜି ଫର୍ ଫୁଡ୍ ସେଫ୍ଟି 2022-30ର WHO ଖାଦ୍ୟ ସୁରକ୍ଷା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଲାଏନ୍ସର ଏକ ସ୍ୱାସ୍ଥ୍ୟ ପଦ୍ଧତିକୁ ଗ୍ରହଣ କରି କାର୍ଯ୍ୟକଳାପ ମାଧ୍ୟମରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସେମାନଙ୍କର ଜାତୀୟ ଖାଦ୍ୟ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଖାଦ୍ୟଜନିତ ରୋଗର ଭାର ହ୍ରାସ କରିବା ପାଇଁ ସମର୍ଥନ କରିବା ପାଇଁ WHO ଗ୍ଲୋବାଲ୍ ଷ୍ଟ୍ରାଟେଜି ଫର୍ ଫୁଡ୍ ସେଫ୍ଟି 2022-30ର କାର୍ଯ୍ୟାନ୍ୱୟନକୁ ସହଜ କରିବ। କୋଡେକ୍ସ ଏଲିମେଣ୍ଟେରିୟସ୍ ଭାବରେ ଜଣାଶୁଣା ଆନ୍ତର୍ଜାତୀୟ ଖାଦ୍ୟ ମାନଦଣ୍ଡ ନିର୍ଦ୍ଦେଶାବଳୀ ଏବଂ ସୁପାରିଶ ପାଇଁ ଆଧାର ଗଠନ କରୁଥିବା ସୂକ୍ଷ୍ମ ଜୈବିକ ଏବଂ ରାସାୟନିକ ବିପଦ ଉପରେ ସ୍ୱାଧୀନ ବୈଜ୍ଞାନିକ ମୂଲ୍ୟାଙ୍କନ ପ୍ରଦାନ କରିବା। ସମଗ୍ର ଖାଦ୍ୟ ଶୃଙ୍ଖଳାରେ ଜାତୀୟ ଖାଦ୍ୟ ନିୟନ୍ତ୍ରଣ ପ୍ରଣାଳୀର କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ଅଧିକ ବିକାଶ ପାଇଁ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ଏବଂ FAO ବା WHO ଖାଦ୍ୟ ନିୟନ୍ତ୍ରଣ ପ୍ରଣାଳୀ ମୂଲ୍ୟାଙ୍କନ ଉପକରଣ ମାଧ୍ୟମରେ ସମୟ ସହିତ ପ୍ରଗତି ମାପ ଏବଂ ମୂଲ୍ୟାଙ୍କନ କରିବା।
1: ଖାଦ୍ୟ ଉତ୍ପାଦନରେ ବ୍ୟବହୃତ ନୂତନ ପ୍ରଯୁକ୍ତିବିଦ୍ୟା ଯେପରିକି ଜେନେଟିକ୍ ପରିବର୍ତ୍ତନ, ଚାଷ କରାଯାଇଥିବା ଖାଦ୍ୟ ଉତ୍ପାଦ ଏବଂ ନ୍ୟାନୋଟେକ୍ନୋଲୋଜିର ସୁରକ୍ଷା ମୂଲ୍ୟାଙ୍କନ ଆନ୍ତର୍ଜାତୀୟ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ନେଟୱାର୍କ ମାଧ୍ୟମରେ ଖାଦ୍ୟ ସୁରକ୍ଷା ବିପଦ ପରିଚାଳନା ଏବଂ ଖାଦ୍ୟ ସୁରକ୍ଷା ଜରୁରୀକାଳୀନ ପରିସ୍ଥିତିର ପ୍ରତିକ୍ରିୟା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବା, ସୁରକ୍ଷିତ ଖାଦ୍ୟ ବାର୍ତ୍ତା ଏବଂ ତାଲିମ ସାମଗ୍ରୀ ପାଇଁ WHO 5ଟି ଚାବି ମାଧ୍ୟମରେ ବ୍ୟବସ୍ଥିତ ରୋଗ ନିବାରଣ ଏବଂ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିରାପଦ ଖାଦ୍ୟ ପରିଚାଳନାକୁ ପ୍ରୋତ୍ସାହିତ କରିବା। ସ୍ୱାସ୍ଥ୍ୟ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ଖାଦ୍ୟ ସୁରକ୍ଷାକୁ ସମର୍ଥନ କରିବା ଏବଂ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ସହିତ ଜାତୀୟ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକରେ ଖାଦ୍ୟ ସୁରକ୍ଷାକୁ ଏକୀକୃତ କରିବା। ଦେଶଗୁଡ଼ିକୁ ସେମାନଙ୍କର ବର୍ତ୍ତମାନର ଖାଦ୍ୟଜନିତ ରୋଗ ପର୍ଯ୍ୟବେକ୍ଷଣ ଏବଂ ପ୍ରତିକ୍ରିୟା କାର୍ଯ୍ୟକଳାପକୁ ଉନ୍ନତ କରିବା ପାଇଁ ଏବଂ IHR ଦ୍ୱାରା ଆବଶ୍ୟକ ବିଦ୍ୟମାନ ଜାତୀୟ ପର୍ଯ୍ୟବେକ୍ଷଣ ଏବଂ ପ୍ରତିକ୍ରିୟା ପ୍ରଣାଳୀରେ ସେଗୁଡ଼ିକୁ ସଂହତ କରିବା ପାଇଁ ସମର୍ଥନ କରି ବିଶ୍ୱବ୍ୟାପୀ ଖାଦ୍ୟଜନିତ ରୋଗର ପର୍ଯ୍ୟବେକ୍ଷଣ ଏବଂ ପ୍ରତିକ୍ରିୟାକୁ ହ୍ରାସ ସୁଦୃଢ଼ କରିବା ଏବଂ ଜାତୀୟ, ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ସ୍ତରରେ ଖାଦ୍ୟଜନିତ ରୋଗର ବିଶ୍ୱବ୍ୟାପୀ ଭାର ନିୟମିତ ଭାବରେ ତଦାରଖ କରିବା ଏବଂ ଖାଦ୍ୟଜନିତ ରୋଗର ଜାତୀୟ ଭାର ଆକଳନ କରିବାକୁ ଦେଶଗୁଡ଼ିକୁ ସମର୍ଥନ କରିବା କିମ୍ବା ଖାଦ୍ୟ ସୁରକ୍ଷା ନୀତିକୁ ସୂଚିତ କରିବା ପାଇଁ ବିଦ୍ୟମାନ ଭାର ଆକଳନ ବ୍ୟବହାର କରିବା।

0: ଘନିଷ୍ଠ ଭାବରେ କାର୍ଯ୍ୟ କରେ, ଯାହାଦ୍ୱାରା ଉତ୍ପାଦନ ଠାରୁ ବ୍ୟବହାର ପର୍ଯ୍ୟନ୍ତ ସମଗ୍ର ଖାଦ୍ୟ ଶୃଙ୍ଖଳରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇପାରିବ। ନିରାପଦ ଖାଦ୍ୟ ଯୋଗାଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ, ଖାଦ୍ୟ ଏବଂ ପୁଷ୍ଟି ସୁରକ୍ଷାରେ ଯୋଗଦାନ ଦିଏ। ଜାତୀୟ ଅର୍ଥନୀତି ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ସମର୍ଥନ କରେ ଏବଂ ନିରନ୍ତର ବିକାଶକୁ ଦୃଢ଼ କରେ। ସହରୀକରଣ ତଥା ଗ୍ରାହକଙ୍କ ଅଭ୍ୟାସରେ ପରିବର୍ତ୍ତନ ଯୋଗୁଁ ସାର୍ବଜନୀନ ସ୍ଥାନରେ ପ୍ରସ୍ତୁତ ଖାଦ୍ୟ କିଣିବା ଏବଂ ଖାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବିଶ୍ୱାୟନ ବିଭିନ୍ନ ପ୍ରକାରର ଖାଦ୍ୟ ପାଇଁ ଗ୍ରାହକଙ୍କ ଚାହିଦା ବୃଦ୍ଧି ପାଇଛି, ଯାହାଫଳରେ ଏକ ଜଟିଳ ଏବଂ ଦୀର୍ଘ ବିଶ୍ୱ ଖାଦ୍ୟ ଶୃଙ୍ଖଳ ସୃଷ୍ଟି ହୋଇଛି। ଜଳବାୟୁ ପରିବର୍ତ୍ତନ ଖାଦ୍ୟ ସୁରକ୍ଷା ଉପରେ ଯଥେଷ୍ଟ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ଏବଂ ଏହା ଅତି ଖରାପ ପାଣିପାଗ ଘଟଣା, ବାୟୁ ଏବଂ ଜଳ ତାପମାତ୍ରାରେ ବୃଦ୍ଧି ଏବଂ ବୃଷ୍ଟିପାତର ଆବୃତ୍ତି ତଥା ତୀବ୍ରତାରେ ପରିବର୍ତ୍ତନ ମାଧ୍ୟମରେ ବିଦ୍ୟମାନ ଏବଂ ଉଦୀୟମାନ ଖାଦ୍ୟଜନିତ ରୋଗର ବିପଦକୁ ବୃଦ୍ଧି କରିବ। ଏହି ଚ୍ୟାଲେଞ୍ଜଗୁଡ଼ିକ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଉତ୍ପାଦକ ଏବଂ ପରିଚାଳକଙ୍କ ଉପରେ ଅଧିକ ଦାୟିତ୍ୱ ଲାଗେ। ଉତ୍ପାଦ ବଣ୍ଟନର ଗତି ଏବଂ ପରିସର ଯୋଗୁଁ ସ୍ଥାନୀୟ ଘଟଣାଗୁଡ଼ିକ ଶୀଘ୍ର ଆନ୍ତର୍ଜାତୀୟ ଜରୁରୀକାଳୀନ ପରିସ୍ଥିତିରେ ପରିଣତ ହୋଇପାରେ। ଖାଦ୍ୟ ପ୍ରଦୂଷଣ ଏବଂ ରୋଗ କିମ୍ବା ମୃତ୍ୟୁ ମଧ୍ୟରେ କାରଣଗତ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧା ଏବଂ ରିପୋର୍ଟିଂ ନହେବା କାରଣରୁ ସାଧାରଣ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ଉପରେ ଖାଦ୍ୟଜନିତ ରୋଗର ବୋଝକୁ ପ୍ରାୟତଃ ଅଣଦେଖା କରାଯାଇଛି।
1: ଖାଦ୍ୟଜନିତ ରୋଗର ବିଶ୍ୱଭାର ଆକଳନ ଉପରେ WHO ରିପୋର୍ଟରେ ବିଶ୍ୱ ଏବଂ ଉପ ଆଞ୍ଚଳିକ ସ୍ତରରେ 31 ଖାଦ୍ୟଜନିତ ଏଜେଣ୍ଟ, ଜୀବାଣୁ, ଭାଇରସ୍, ପରଜୀବୀ, ବିଷାକ୍ତ ପଦାର୍ଥ ଏବଂ ରାସାୟନିକ ପଦାର୍ଥ ଦ୍ୱାରା ରୋଗ ଭାରର ପ୍ରଥମ ଆକଳନ ଉପସ୍ଥାପନ କରାଯାଇଥିଲା, ଯାହା ଦର୍ଶାଉଛି ଯେ ଗୋଟିଏ ବର୍ଷରେ 600 ନିୟୁତରୁ ଅଧିକ ଖାଦ୍ୟଜନିତ ରୋଗ ଏବଂ 420,000 ମୃତ୍ୟୁ ହୋଇପାରେ। ଖାଦ୍ୟଜନିତ ରୋଗର ଭାର ଅସମାନ ଭାବରେ ଦୁର୍ବଳ ପରିସ୍ଥିତିରେ ଥିବା ଗୋଷ୍ଠୀଗୁଡ଼ିକ ଉପରେ ଏବଂ ବିଶେଷ କରି 5 ବର୍ଷରୁ କମ୍ ବୟସର ପିଲାମାନଙ୍କ ଉପରେ ପଡ଼ିଥାଏ, ଯାହା ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ସର୍ବାଧିକ। ଖାଦ୍ୟ ସୁରକ୍ଷା ପୁଷ୍ଟିସାର ପରସ୍ପର ସହିତ ଅବିଚ୍ଛେଦ୍ୟ ଭାବରେ ଜଡ଼ିତ। ପ୍ରତିବର୍ଷ ପ୍ରାୟ 600 ନିୟୁତ ବିଶ୍ୱରେ ପ୍ରାୟ 10 ଜଣରେ ଜଣେ ଦୂଷିତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୁଅନ୍ତି ଏବଂ 420,000 ଲୋକର ମୃତ୍ୟୁବରଣ ହୋଇଥାଏ।
0: ଶ୍ରୋତା ବନ୍ଧୁ, ଜୀବନକୁ ବଜାୟ ରଖିବା ଏବଂ ଭଲ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ଉପଲବ୍ଧତା ଗୁରୁତ୍ୱପୂର୍ଣ୍ଣ। କ୍ଷତିକାରକ ଜୀବାଣୁ, ଭାଇରସ୍, ପରଜୀବୀ କିମ୍ବା ରାସାୟନିକ ପଦାର୍ଥ ଥିବା ଅସୁରକ୍ଷିତ ଖାଦ୍ୟ ଡାଇରିଆ ଠାରୁ ଆରମ୍ଭ କରି କର୍କଟ ରୋଗ ପର୍ଯ୍ୟନ୍ତ 200ରୁ ଅଧିକ ରୋଗର କାରଣ ହୋଇଥାଏ। ଏହା ରୋଗ ଏବଂ କୁପୋଷଣର ଏକ ଦୁଷ୍ଟ ଚକ୍ର ମଧ୍ୟ ସୃଷ୍ଟି କରେ, ବିଶେଷ କରି ଶିଶୁ, ଛୋଟ ପିଲା, ବୃଦ୍ଧ ଏବଂ ଅସୁସ୍ଥ ଲୋକଙ୍କୁ ପ୍ରଭାବିତ କରିଥାଏ। ଖାଦ୍ୟ ସୁରକ୍ଷା ଏବଂ ସୁଦୃଢ଼ ଖାଦ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସରକାର, ଖାଦ୍ୟ ଉତ୍ପାଦକ ଏବଂ ଗ୍ରାହକଙ୍କ ମଧ୍ୟରେ ଭଲ ସହଯୋଗ ଆବଶ୍ୟକ। ଖାଦ୍ୟ ସୁରକ୍ଷା ହେଉଛି ବ୍ୟକ୍ତିର ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ପରିବାର ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ତେଣୁ ଏହା ଉପରେ ଜନସଚେତନତା ଏକାନ୍ତ ଆବଶ୍ୟକ।
1: ତେବେ ଶ୍ରୋତା ବନ୍ଧୁ, ଏଇଟା ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା ଏହି କାର୍ଯ୍ୟକ୍ରମଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ, ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 767001।
0: ଆପଣମାନେ ଆମ ସହିତ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆଉ ମଧ୍ୟ ଆପଣମାନେ ଆମ ସହିତ ଇମେଲ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ। ଆମ ମେଲ୍ ଆଇଡ଼ିଟି ହେଲା airbalangir@gmail.com।
1: ତେବେ ଆପଣ ସମସ୍ତଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହୁଛୁ।
0: ନମସ୍କାର।

ଶେଷ ହେଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶକ୍ତି ମିଶ୍ର ଗାଇଥିବା ଓଡ଼ିଆ ସୁଗମ ସଙ୍ଗୀତଟିଏ ଶୁଣନ୍ତୁ।

ସୁଗମ ସଙ୍ଗୀତଟିଏ ଶୁଣୁଥିଲେ। କଣ୍ଠଶିଳ୍ପୀ ଥିଲେ ଶକ୍ତି ମିଶ୍ର। ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ସି ଏଫ୍ ଏମ୍ ବ୍ୟାଣ୍ଡ 101.9 MHz ଯୋଗେ, ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIRF ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। କାର୍ଯ୍ୟକ୍ରମର ସୂଚନା, ସନ୍ଧ୍ୟା 6:10 ରେ ଶୁଣିବେ ଓଡ଼ିଆ ଭକ୍ତିଗୀତ। ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଯୁବଶକ୍ତି ରିଲିକରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30 ରେ। 6:55 ରେ ଆଜିର ପ୍ରସଙ୍ଗ, ଜିଲ୍ଲା ହାଲଚାଲର ସମୟ 7:25, ଏଥିରେ ଶୁଣିବେ ଭଦ୍ରକ ଜିଲ୍ଲାର ଖବର। କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତଖୋଲା ପ୍ରଚାର ସମୟ 7:30, ଏଥିରେ ଶୁଣିବେ ଖରିଫ ଋତୁରେ ଫୁଲ ଚାଷ, ଏ ସମ୍ପର୍କରେ କୃଷି ବୈଜ୍ଞାନିକ ସାଗରିକା ମୁନାଙ୍କ ସହ ଆଲୋଚନା। ଓଡ଼ିଆ ସୁଗମ ସଙ୍ଗୀତ ପ୍ରଚାର କରିବୁ 8:00। 8:15 ଧାରାବାହିକ ତୁଳସୀ ରାମାୟଣର 67ତମ ଭାଗ। ହିନ୍ଦୀ ଭକ୍ତିଗୀତଟିଏ ଶୁଣିବେ 8:25। 8:30 ଏବଂ 10:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। 9:15 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। 10:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବିଦୁଷୀ ଶୋଭା ଗୁଟ୍ଟୁଙ୍କ ଶାସ୍ତ୍ରୀୟ ଗାୟନ ଶୁଣିବେ। ଏଥର ଆସନ୍ତାକାଲିର, ଆସନ୍ତାକାଲି ସକାଳ 6:05 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା, 6:30 ଆଜିର ଭାବନା, ଶ୍ରୀମଦ୍ ଭାଗବତର 499ତମ ଭାଗ ପ୍ରଚାର କରିବୁ 6:35। ଓଡ଼ିଆ ଭକ୍ତିଗୀତ ଶୁଣିବେ 7:25। ଚାଷର ହାଲର ସମୟ 7:35। ଶ୍ରୀରାମଚରିତ ମାନସର 320ତମ ଭାଗ ପ୍ରଚାର କରିବୁ 7:40। ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଛାନ୍ଦ ଶୁଣିବେ 7:50। 8:30 ହିନ୍ଦୀ କଥାଚିତ୍ରର ଗୀତ, ଓଡ଼ିଆ କଥାଚିତ୍ରର ଗୀତ 8:45। 9:00 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ। ଗୀତଗୁଡ଼ିକ ରଚନା କରିଥିଲେ ବଦ୍ରି ମିଶ୍ର, ସଙ୍ଗୀତ ବିପିନ ବାରିକ, କଣ୍ଠଶିଳ୍ପୀମାନେ ଥିଲେ କୈଳାସ ସାହୁ, ରାଜେନ୍ଦ୍ର ମିଶ୍ର ଏବଂ ଶୈଳଭମା। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଯୁବଶକ୍ତି ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ପରେ।

0: ଉଚ୍ଚ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତା ବନ୍ଧୁ, ନିଶା ଜଣଙ୍କ ଜୀବନକୁ ଅନ୍ଧକାରମୟ କରିଦିଏ। ନିଶାଖୋର ବ୍ୟକ୍ତିର ବିବେକ ଆଉ ସମ୍ମାନ ହାନି ହୁଏ। ଏବେ କିଛି ଯୁବବର୍ଗ ନିଶା ମାୟାରେ ପଡ଼ିଥିବା ଦେଖିବାକୁ ମିଳୁଛି। ଏହାର ଭୟାବହତା ଜାଣି ମଧ୍ୟ ଏଥିରୁ ମୁକୁଳି ପାରୁନାହାନ୍ତି। ଏବେ ସମୟ ଆସିଛି ଏଥିରୁ ନିବୃତ୍ତ ରହିବା, ନିଶାକୁ ନା କରିବା, ଅବୈଧ ନିଶା କାରବାର ରୋକିବା ଦିଗରେ ପଦକ୍ଷେପ ନେବା, କୌଣସି ନିଶା ଚୋରା ଚାଲାଣକୁ ପ୍ରଶ୍ରୟ ଦେବା ନାହିଁ। ଆମେ ସଶକ୍ତ ହେବା, ନିଜକୁ ରୋଜଗାରକ୍ଷମ କରିବା, ବିଶେଷ କରି ଆମେ ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଛେ ତାକୁ ସାକାର କରିବା। ଏହି ଅବସରରେ ଆଜି ରହିଛି ଆଲୋଚନା ନିଶା ଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦୁଇତି ଚନ୍ଦ୍ର ସାହୁ।
2: ଭାରତ ଆଜି ବିଶ୍ୱର ଯୁବ ଦେଶ ଭାବରେ ପରିଚିତ। ଏହି ଯୁବଶକ୍ତି ଆମ ଦେଶର ବଡ ସମ୍ପଦ। ଆପଣମାନେ ଜାଣନ୍ତି, ସୁସ୍ଥ ସୁନ୍ଦର ପ୍ରଗତିଶୀଳ ଭାରତ ଗଠନ ପାଇଁ ଯୁବପିଢ଼ିଙ୍କର ଅବଦାନ ଅପରିହାର୍ଯ୍ୟ। କିନ୍ତୁ ଆଜି ଯେଉଁ ସମସ୍ୟା ଆମ ସମାଜ ଓ ରାଷ୍ଟ୍ରର ଭବିଷ୍ୟତ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି ତାହା ହେଉଛି ନିଶାଦ୍ରବ୍ୟର ବୃଦ୍ଧିଶୀଳ ବ୍ୟବହାର ଆଉ ଏହାର ଚୋରାଚାଲାଣ। ଏହା କେବଳ ଏକ ଆଇନଗତ ସମସ୍ୟା ନୁହେଁ, ଆମର ଏହା ହେଉଛି ଏକ ସାମାଜିକ ଆର୍ଥିକ ସ୍ୱାସ୍ଥ୍ୟଗତ ସମସ୍ୟା। ଏହାର କୌଶଳପୂର୍ଣ୍ଣ ଚୋରାଚାଲାଣ ପୋଲିସ ପାଇଁ ସବୁବେଳେ ବଡ ଚ୍ୟାଲେଞ୍ଜ ହେଇକି ଆସିଛି। ଯୁବକର ହାତରେ ପୁସ୍ତକ ଓ କୌଶଳ ଥିଲେ ରାଜ୍ୟ ଓ ଦେଶ ଗଢେ ଏବଂ ବଢେ, ନିଶା ଥିଲେ କିନ୍ତୁ ଭବିଷ୍ୟତ ଭାଙ୍ଗେ। ଆଜିର ସମାଜରେ ନିଶାଦ୍ରବ୍ୟର ବ୍ୟବହାର ଏକ ଗୁରୁତର ସାମାଜିକ ଆଉ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଦେଖାଯାଇଛି। ଆପଣମାନେ ଜାଣନ୍ତି, ଆମର ନିଶାଦ୍ରବ୍ୟ ଭାବରେ ଗଞ୍ଜେଇ, ବ୍ରାଉନ ସୁଗର, ହେରୋଇନ, ମଦ, ଅଫିମ, ନିକୋଟିନ ଜାତୀୟ ଦ୍ରବ୍ୟ, ସିଗାରେଟ, ତମାଖୁ, ଗୁଟ୍କା, ଭେପିଂ ଯାହା ଆମର ଇ ସିଗାରେଟ, ଏବଂ କିଛି ନିର୍ଦ୍ଦିଷ୍ଟ ଔଷଧର ଅପବ୍ୟବହାର, ସିନ୍ଥେଟିକ୍ ଡ୍ରଗ୍ସ, ଏସବୁ ମାଦକ ଦ୍ରବ୍ୟ ବ୍ୟକ୍ତିର ସ୍ୱାସ୍ଥ୍ୟକୁ କେବଳ ନଷ୍ଟ କରେନି, ତାଙ୍କର ପରିବାର, ସମାଜ, ଜାତିର ଭବିଷ୍ୟତକୁ ମଧ୍ୟ ବିପଦରେ ପକାଉଛି। ଚିନ୍ତାର ବିଷୟ ହେଉଛି ଯେ ଏହାର ଶିକାର ସବୁଠାରୁ ହେଉଛନ୍ତି ଯୁବପିଢ଼ି। ତେଣୁ ଓଡ଼ିଆରେ ଗୋଟେ ଢେଗ ଅଛି, ନିଶାର ନିଆଁ ଧୀରେ ଜଳେ ଜୀବନ ସାରା ପୋଡ଼ିଦିଏ। କୌତୁହଳ, ସାଙ୍ଗସାଥୀଙ୍କର ପ୍ରଭାବ, ମାନସିକ ଚାପ, ବେକାରୀ ସମସ୍ୟା, ଭୁଲ ସଙ୍ଗତି, ଏସବୁ କାରଣରୁ ଆମର ଯୁବକମାନେ ନିଶା ପ୍ରତି ସହଜରେ ଆକର୍ଷିତ ହେଉଛନ୍ତି। ସିଗାରେଟ ଗୁଟ୍କାରୁ ଆରମ୍ଭ ହୋଇକି ଧୀରେ ଧୀରେ ଧୀରେ ମଦ ଓ ଡ୍ରଗ୍ସ ପର୍ଯ୍ୟନ୍ତ ସେମାନେ ଖେପି ଯାଉଛନ୍ତି। ଅର୍ଥାଭାବରୁ ଅନେକ ଯୁବକମାନେ ବିକଳ୍ପ ନିଶା ଭାବରେ ଆମର ବଜାରରେ ମିଳୁଥିବା କଫ୍ ସିରପ୍ ଏବଂ ତରଳ ହ୍ୱାଇଟନର ଭଳି ଭୟଙ୍କର ରାସାୟନିକ ଦ୍ରବ୍ୟକୁ ମଧ୍ୟ ଗ୍ରହଣ କରୁଛନ୍ତି। ନିଶା ଥରେ ଏମିତି ଏକ ଅଭ୍ୟାସ ଯେ ନିଶା ଥରେ ହେଇଗଲେ ଏଥିରୁ ମୁକ୍ତି ପାଇବା ଭାରି କଷ୍ଟ। ନିଶା ମଣିଷର ବିବେକ, ଆତ୍ମବିଶ୍ୱାସ, କାର୍ଯ୍ୟଦକ୍ଷତାକୁ ନଷ୍ଟ କରେ, ଫଳରେ ଶିକ୍ଷା, କ୍ୟାରିୟର ଓ ସାମାଜିକ ମଧ୍ୟ ପ୍ରଭାବିତ ହୁଏ। ସେଇଥିପାଇଁ କଥାରେ ଅଛି, ଖରାପ ସଙ୍ଗ ଯିଏ ମିଶେ ନିଜ ଭବିଷ୍ୟତ ନିଜେ ନାଶେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଅନେକ ଥର ମନ୍ କି ବାତ୍ରେ ନିଶାମୁକ୍ତ ଭାରତ ଗଠନର ଆହ୍ୱାନ ଦେଇଛନ୍ତି। 2047 ସୁଦ୍ଧା ବିକଶିତ ଭାରତର ଯୋଉ ସ୍ୱପ୍ନ ସାକାର କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଛନ୍ତି ଯୁବଶକ୍ତିକୁ, ତାକୁ ପୂରଣ କରିବାକୁ ହେଲେ ନିଶାମୁକ୍ତ ଭାରତ ଗଠନ ସହ ଆମର ଯୁବଶକ୍ତିମାନେ ନବସୃଜନ, କ୍ରୀଡ଼ା, କୌଶଳ ବିକାଶ, ଆମର ସେଥିପାଇଁ ସ୍କିଲ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଓ ରାଷ୍ଟ୍ର ଗଠନ କାର୍ଯ୍ୟରେ ସଚେତନ ଓ ଦାୟିତ୍ୱବାନ ହେବାକୁ ପଡ଼ିବ ବୋଲି ଅନେକ ଥର ଭାରତର ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିବେଦନ କରିଆସୁଛନ୍ତି। କାରଣ ଭାରତର ମୋଟ ଜନସଂଖ୍ୟାର ବଡ ସିଂହଭାଗ ହେଉଛନ୍ତି ଯୁବଗୋଷ୍ଠୀ। ବିକଶିତ ଭାରତ, ଉଚ୍ଚ ଅଟ୍ଟାଳିକା, ରାସ୍ତା, ଶିଳ୍ପାୟନ ବା ଭିତ୍ତିଭୂମିର ବିକାଶରେ କେବେ ହେବନି। ଦେଶର ଯଦି ନାଗରିକମାନଙ୍କର ସର୍ବୋପରି ଯୁବପିଢ଼ିଙ୍କର ଚରିତ୍ର ଓ ମୂଲ୍ୟବୋଧର ଉପରେ ଦେଶର ବିକାଶ ନିର୍ଭରଶୀଳ। ତେଣୁ ନିଶାମୁକ୍ତ ଯୁବପିଢ଼ି ଆମର ଦେଶର ସକ୍ଷମ, ସ୍ୱାବଲମ୍ବୀ ଓ ସମୃଦ୍ଧ ଭାରତର ଗୋଟେ ମୂଳଦୁଆ। ସମସ୍ତଙ୍କ ପାଇଁ ଆଜିର ଏଇ ନିଶା ଯୋଉ କାରବାର ଚାଲିଛି ଏଟା ହଉଛି ଗୋଟେ ସତର୍କ ଘଣ୍ଟି। ସାଇ ବସ୍ତିରେ ଯୋଉ ଦେଶୀ ଭାଟି ଗୁଡିକ ଅଛି ଆଦିବାସୀ ଜନଜୀବନକୁ ବିପନ୍ନ କରୁଛି। ତେଣୁ ଏସବୁ ଦୃଷ୍ଟିରୁ ଆମ ପାଇଁ ଏକ ବଡ ପ୍ରଶ୍ନ ହଉଛି ଯେ ସତରେ ଏ ସମସ୍ୟାର ସମାଧାନ ସମ୍ଭବ ନୁହେଁ କି, ନା ଏଥିରୁ ଯୁବପିଢ଼ି ଭୂମିକା କଣ ହେଇପାରେ? ନିଶ୍ଚିତ ଅଛି ଏହାର ସମାଧାନ। ପ୍ରଥମ କଥା ହେଲା, ଯୁବପିଢ଼ିଙ୍କୁ ନିଜଠାରୁ ଆରମ୍ଭ କରିବାକୁ ହେବ। ନିଜେ ପ୍ରଥମେ ଏହାକୁ ନା କହିବାକୁ ହେବ, ଏଥିପାଇଁ ସାହସ ଦେଖାଇବାକୁ ହେବ। ସାଙ୍ଗସାଥୀଙ୍କ ଚାପ, କୌତୁହଳ, ଆଦ

0: ଆଧୁନିକତାର ଭ୍ରାନ୍ତ ଧାରଣାରୁ ନ ପଡି ସେମାନେ ଏକ ସ୍ୱଚ୍ଛଟ ଭାବରେ ସେଥିପ୍ରତି ଆକୃଷ୍ଟ ନହୋଇ ଏକ ସ୍ୱାଭାବିକ ଜୀବନ ବଞ୍ଚାଇବାକୁ ପଡିବ। ସେହିପରି ଯୁବକ ଯୁବତୀ ମାନେ ନିଜ ଅଞ୍ଚଳରେ ନିଶା ବିରୋଧର ସଚେତନର ଦୂତ ହେଇପାରିବେ। ବିଦ୍ୟାଳୟ, ମହାବିଦ୍ୟାଳୟ, ଯୁବ ସଂଗଠକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ ଯୁବକ ସଂଘ ମଧ୍ୟରେ ନିଶା ବିରୋଧୀ ଅଭିଯାନ କରିପାରିବେ। ପଥପ୍ରାନ୍ତ ନାଟକ, ଚିତ୍ରାଙ୍କନ, ରାଲି, ସାଇକେଲ ଯାତ୍ରା, ସୋସିଆଲ ମିଡିଆ କ୍ୟାମ୍ପେନ୍ ଭଳି କାର୍ଯ୍ୟକ୍ରମ ମଧ୍ୟ କରିପାରିବା। ଏବଂ ବିଶେଷ କରି ଆମର ବିଦ୍ୟାଳୟ ମହାବିଦ୍ୟାଳୟରେ କ୍ରୀଡାକୁ ଅଧିକ ପ୍ରାଧାନ୍ୟ ଦେବାକୁ ହେବ। ସେଥିପାଇଁ ଭାରତ ସରକାର ଖେଲୋ ଇଣ୍ଡିଆ ସ୍ଲୋଗାନ ରଖିଛନ୍ତି, ଯେଉଁଥିରେ ଗ୍ରାମାଞ୍ଚଳର ଯୁବକମାନଙ୍କୁ ଯୋଉ ରୁରାଲ ଟ୍ୟାଲେଣ୍ଟ ଗୁଡାକୁ ଦେଶରେ ସର୍ବୋଚ୍ଚ ଖେଳରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି। ତେଣୁ ନିଶାଦ୍ରବ୍ୟର ଚୋରାଚାଳନ ରୋକିବାରେ ମଧ୍ୟ ଯୁବପିଢ଼ିଙ୍କର ସହଯୋଗ ନିହାତି ଭାବରେ ବଡ ଗୁରୁତ୍ୱପୂର୍ଣ୍ଣ। ନିଜ ଅଞ୍ଚଳର ଯୋଉ ସନ୍ଦେହଜନକ କାର୍ଯ୍ୟକଳାପ ହଉଛି, ଅବୈଧ ନିଶା କାରବାର ହଉଛି, ଚୋରାଚାଲାଣ ହଉଛି, ସେ ସମ୍ପୃକ୍ତରେ ଆମେ ପ୍ରଶାସନ, ପୁଲିସ, ନାର୍କୋଟିକ୍ସ ବିଭାଗକୁ ଅବଗତ କରାଇବାକୁ ପଡିବ। ନାଗରିକ ସଚେତନତା ଓ ସହଯୋଗ ବିନା କୌଣସି କାର୍ଯ୍ୟ ସମ୍ଭବ ନାହିଁ, ସରକାର ଏକାକୀ କରିପାରିବେ। ତେଣୁ ଏ ଦିଗରେ ଯୁବପିଢ଼ି ଅଗ୍ରସର ହେବା ଆବଶ୍ୟକ। ଓଡ଼ିଶାର ଯୁବପିଢ଼ି ନିଜ ଶକ୍ତିକୁ ସକାରାତ୍ମକ ଦିଗରେ ମଧ୍ୟ ବିନିଯୋଗ କରିବା ଆବଶ୍ୟକ। କ୍ରୀଡା, ସାହିତ୍ୟ, ସଙ୍ଗୀତ, ଉଦ୍ୟୋଗ, ଷ୍ଟାର୍ଟଅପ୍, ସ୍ୱେଚ୍ଛାସେବା, ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଲେ ନିଶା ପ୍ରତି ଆଉ ଧୀରେ ଧୀରେ ଆକର୍ଷଣ କମିଯିବ। ଖାଲି ସମୟ ଓ ଦିଗହୀନତା ହିଁ ଏହା ଅନେକ କ୍ଷେତ୍ରରେ ଯୁବକମାନଙ୍କୁ ଭୁଲ ପଥକୁ ନେଇଥାଏ। ବେକାରରେ ନ ବସି ବିକଳ୍ପ ଉପାର୍ଜନ ପାଇଁ ଗୁରୁତ୍ୱ ଦେବା। ସବୁଠାରୁ ବଡ କଥା ହେଲା ଆଜିକା ଯୁଗ ହଉଛି ଡିଜିଟାଲର ଯୁଗ। ତେଣୁ ଡିଜିଟାଲ ଯୁଗରେ ଯୁବପିଢ଼ିମାନେ ସୋସିଆଲ ମିଡିଆ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି। ତେଣୁ ସୋସିଆଲ ମିଡିଆକୁ ଏକ ଆନ୍ଦୋଳନର ମାଧ୍ୟମ ବୋଲିକି ଆମେ କରିପାରିବା, ଯୋଉଠି ନିଶା ବିରୋଧୀ ଭିଡିଓ, ପୋଡକାଷ୍ଟ, ସଫଳତାର କାହାଣୀ ପ୍ରସାର କରି ଆମେ ହଜାର ହଜାର ଯୁବକ ଯୁବତୀଙ୍କୁ ପ୍ରଭାବିତ କରିପାରିବା। ଏବଂ ବିଶେଷ କରି ଓଡ଼ିଆ ଭାଷାରେ ଏସବୁ କଲେ ଆମ ଓଡ଼ିଶାର ଯୋଉ ନିଶା ନିବାରଣର ଦିଗରେ ବହୁତ ସହାୟକ ହବ। ଆଉ ଗୋଟେ କଥା ହେଲା ଯେ ଆମେ ଯେତେବେଳେ ଗୋଟେ ନିଶାଡିକୁ ଦେଖୁଛୁ ବା ନିଶାଗ୍ରସ୍ତ ଯୁବକ ଦେଖୁଛୁ, ସାଧାରଣତଃ ଆମର ଘୃଣା ଭାବ ପଳେଇ ଆସୁଛି। ତେଣୁ ନିଶା ବ୍ୟକ୍ତିଙ୍କୁ ଘୃଣା କରିବା ଆବଶ୍ୟକ ନାହିଁ, ତାକୁ ସ୍ୱାଭାବିକ ଜୀବନକୁ ଫେରାଇବା ଆଣିବା ପାଇଁ ଆମର ପରିବେଶ, ଆମ ଚାରିପାଖର ମଣିଷମାନେ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେଭଳି ଲୋକଙ୍କୁ ନିଶାମୁକ୍ତି କେନ୍ଦ୍ର, ପରାମର୍ଶଦାତା ଏବଂ ପରିବାରଙ୍କର ସ୍ନେହ, ଶ୍ରଦ୍ଧା ଏବଂ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ। ତାଙ୍କୁ ପୁନର୍ବାସ ଯୋଉ ଆଶ୍ରୟସ୍ଥଳୀରେ ନେଇ ଯୁବପିଢ଼ିମାନଙ୍କୁ ତାଙ୍କର ମାନସିକ ପରିବର୍ତ୍ତନ କରିବା ଆବଶ୍ୟକ। ତେଣୁ ଦେଶର ଉନ୍ନତି, ଶାନ୍ତି, ସମୃଦ୍ଧି ପାଇଁ ନିଶାମୁକ୍ତ ଯୁବ ସମାଜ ଗୋଟିଏ ବଡ଼ ଜରୁରୀ। ଆମର ଯୁବପିଢ଼ି ଏ ଦିଗରେ ସଚେତନ, ଦାୟିତ୍ୱବାନ ଓ ସଂକଳ୍ପବଦ୍ଧ ଯଦି ହୁଅନ୍ତି ତେବେ ନିଶାଦ୍ରବ୍ୟର ସେବନ କମିବ, ଚୋରାଚାଲାଣ ବିରୋଧରେ ଏକ ବଡ଼ ସାମାଜିକ ଆନ୍ଦୋଳନ ଠିଆ ହେଇପାରିବ। ତେଣୁ ଆମେ ମୁଖ୍ୟତଃ ମନେ ରଖିବାକୁ ହେବ ଯେ ନିଶା ପ୍ରଥମେ ସାଙ୍ଗ ହେଇକି ଆସେ, ପରେ ଆମର ମାଲିକ ହେଇଯାଏ ଏବଂ ଶେଷରେ ମଣିଷକୁ ଦାସ କରିଦିଏ ଏବଂ ମଣିଷକୁ ନିଶେଷ କରିଦିଏ। ସବୁଠାରୁ ବଡ଼ କଥା ହେଲା ଯେ ଆମର ଅବକାରୀ ବିଭାଗର ସକ୍ରିୟତା ରହିବା ଆବଶ୍ୟକ, ବାରମ୍ବାର ଚଢ଼ାଉ ହେବା ଆବଶ୍ୟକ ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକ। ଏହାଦ୍ୱାରା ଯୁବପିଢ଼ିମାନେ ଦେଖିବେ ଯେ ନିଶାଗ୍ରସ୍ତ ଲୋକମାନେ ଏବଂ ନିଶା କାରବାରରେ ସଂଶ୍ଲିଷ୍ଟ ଲୋକମାନେ କିଭଳି ଆଇନତଃ ଦଣ୍ଡ ପାଆନ୍ତି। ତା ସହିତ ସବୁଠାରୁ ବଡ କଥା ହେଲା ଆମେ ସବୁବେଳେ ସରକାରୀ ଚାକିରି ପ୍ରତି ଆମେ ଆକର୍ଷିତ ହୋଇକି ଥାଉ। ଭାରତର ଯୁବପିଢ଼ି ବହୁତ ଶିକ୍ଷିତ ଏବଂ ସେମାନଙ୍କର କୌଶଳ ଅଧିକ ଉନ୍ନତ, ସେଥିପାଇଁ ଆମେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଯୋଉ ଆହ୍ୱାନ ରହିଛି ଯେ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଉ ଆରମ୍ଭ ହୋଇଛି, ସେ ଷ୍ଟାର୍ଟଅପ୍ ଇଣ୍ଡିଆରେ ଆମେ ସହଯୋଗ କରିବା ଏବଂ ଏମିତି ଅନେକ ଷ୍ଟାର୍ଟଅପ୍ ଇଣ୍ଡିଆ ବିଶ୍ୱର ଅନ୍ୟ ଦେଶମାନଙ୍କର କମ୍ପାନୀମାନଙ୍କୁ ମଧ୍ୟ ଚକିତ କରିଦେଇଛି। ତେଣୁ ଆମର ଭାରତର ଯୁବପିଢ଼ିମାନେ ମଧ୍ୟ ନିଜ ବଳରେ ଆମେ ନିଜେ ଚାକିରି ଖୋଜିବା ଅପେକ୍ଷା ଅନ୍ୟକୁ ଚାକିରି ଦେବାରେ ସହାୟକ ହେବା ଏବଂ ଏଥିପାଇଁ ଆସନ୍ତୁ ଆମେ ସଂକଳ୍ପ କରିବା, ନିଶାକୁ ନା କରିବା ଆଉ ସୁସ୍ଥ ସମାଜ ଗଠନ କରିବା। ତା ସହିତ ଘରେ ଘରେ ଆମେ ବାର୍ତ୍ତା ପହଞ୍ଚାଇବା ଯେ ନିଶାମୁକ୍ତ ଭାରତ ଗଠନରେ ଆମେ ଜଣେ ସିପାହୀ ହେବା। ବିକଶିତ ଭାରତ ଆଉ ସୁସ୍ଥ ଭାରତ ଗଠନରେ ଆମର ଯୁବପିଢ଼ି ମାନଙ୍କର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେବଳ ନିଶା ଛାଡିଲେ ହେବ ନାହିଁ, ନିଶା କାରବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ। ଆମେ ନିଶା କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଆମେ ସକ୍ରିୟ ଅଂଶଗ୍ରହଣ କରିବା। ଆମ ଅଞ୍ଚଳର, ଆମ ଚାରିପାଖରେ ହେଉଥିବା ନିଶା କାରବାରକୁ ବନ୍ଦ କରିବାରେ ଆମେ ସଜାଗ ରହିବା ଏବଂ ଆମେ ସମ୍ପୃକ୍ତ ବିଭାଗକୁ, ପୋଲିସକୁ ଏ ସମ୍ପର୍କରେ ଖବର ଦେବା ଏବଂ ଏହାଦ୍ୱାରା ଆମେ ସୁସ୍ଥ ସମାଜ ଗଠନରେ ଜଣେ ଦକ୍ଷ ସିପାହୀ ହୋଇପାରିବା ଏବଂ ବିକଶିତ ଭାରତ ଗଠନରେ ଆମର ପ୍ରମୁଖ ଭୂମିକା ଗ୍ରହଣ କରିବା। ତେଣୁ ଆସନ୍ତୁ ସମସ୍ତେ ମିଳିମିଶିକି ସଂକଳ୍ପ ନେବା ଯେ ନିଶା ଦ୍ରବ୍ୟର ବ୍ୟବହାରକୁ ରୋକିବା ଏବଂ ଚୋରାଚାଳନ ପ୍ରତିହତ କରିବାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା।
1: ଶୁଣୁଥିଲେ ଆଲୋଚନା ନିଶାଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦୁଇତିଚନ୍ଦ୍ର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଏବଂ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି 58 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ, ସାଂସଦ ଓ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି। ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ତାମିଲନାଡୁର ତିରୁଭଲ୍ଲୁଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ କୁଣ୍ଟିଆ କହିଛନ୍ତି। ଦୁର୍ଘଟଣାରେ 70ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ 3 ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ପୁରସ୍କାର ନିମନ୍ତେ ରାଜ୍ୟର 10ଟି ସରକାରୀ ବିଦ୍ୟାଳୟକୁ ଚୟନ କରାଯାଇଛି। ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଏବଂ ଜୈବ ବିବିଧତା ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡକୁ ଭିତ୍ତି କରି ମୂଲ୍ୟାଙ୍କନ କରାଯାଇଥିଲା। ଏହାଦ୍ୱାରା ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ସହ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ। ସୂଚନା ଅନୁସାରେ ଜାତୀୟ ସ୍ତରରେ 29ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 191ଟି ବିଦ୍ୟାଳୟକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ 1 ଲକ୍ଷ ଟଙ୍କା ନଗଦ ରାଶି, ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ ସହ 3 ଦିନିଆ ଭ୍ରମଣର ସୁଯୋଗ ମିଳିବ। ରାଜ୍ୟର ବିଭିନ୍ନ ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କଟକ, ଅନୁଗୁଳ, ପାଲହଡ଼ା, ତାଲଚେର, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ଆସିକା ସମେତ 64ଟି ସ୍ଥାନର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ସମସ୍ତ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମକୁ ଏହାର ସଠିକ୍ ପ୍ରସାର ନିମନ୍ତେ ଅନୁରୋଧ କରାଯାଇଛି। ଇଂରାଜୀ ବନାନ ସଂଶୋଧନ ନେଇ ପୂର୍ବରୁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମ ପାଇଁ 94.5% କଟ୍ ଅଫ୍ ରହିଥିବା ବେଳେ ପଦାର୍ଥ ବିଜ୍ଞାନରେ 96.5%, ପ୍ରାଣୀ ବିଜ୍ଞାନରେ 94.83% କଟ୍ ଅଫ୍ ରହିଛି। ସେହିପରି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ କଟ୍ଅପ୍ 92% ରହିଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସମନ୍ୱିତ ସ୍ନାତକ ଆଇନ ବିଭାଗରେ କଟ୍ଅଫ୍ 98.4% ରହିଛି। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ମୋଟ 2,87,327 ଆସନ ରହିଛି। ଏଥିପାଇଁ 2,37,200 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ମେଧା ତାଲିକାରେ 1,87,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। UGC ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ହେଉଥିବା ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2ଟି ଶିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, JRF ଆସିଷ୍ଟାଣ୍ଟ ପ୍ରଫେସର

0: ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ନିଟ୍ ପୁନଃ ପରୀକ୍ଷା ପାଇଁ ଆର୍ଆଇ ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆସନ୍ତା 28 ତାରିଖରେ ଓଏସ୍ଏସ୍ଏସ୍ସି ପକ୍ଷରୁ ଏହି ପରୀକ୍ଷା କରାଯିବ। ତେବେ ଆବେଦନକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁନର୍ବାର ତାରିଖ ପରିବର୍ତ୍ତନ ହୋଇପାରେ। ଏହାର ପୁନଃବିଚାର ପାଇଁ ଆଜି ଓଏସ୍ଏସ୍ଏସ୍ସି ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟର ସହରାଞ୍ଚଳ ଗୃହ ନିର୍ମାଣ, ନଗର ଯୋଜନା ଏବଂ ଜମି ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ଅଧିନିୟମ 2023ର ସଫଳ କାର୍ଯ୍ୟକାରିତା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଆପାର୍ଟମେଣ୍ଟ ମାଲିକ, ଡେଭଲପର ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ। ବିଭାଗ ପକ୍ଷରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି, ଯେଉଁଥିରେ ଆବାସିକ, ବ୍ୟବସାୟିକ ଏବଂ ମିଶ୍ରିତ ବ୍ୟବହାର ଭିତ୍ତିକ ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକର ପଞ୍ଜୀକରଣ ବ୍ୟବସ୍ଥା ସରଳ ହୋଇଛି। ପାରିବାରିକ ଭାଗବଣ୍ଟା ଜନିତ ସବ୍ଡିଭିଜନ ପାଇଁ ଲେଆଉଟ୍ ଅନୁମୋଦନ ପାଇଁ ଆବେଦନର ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି ଏବଂ 500 ବର୍ଗମିଟରରୁ କମ୍ ଥିବା ପ୍ଲଟ୍ଗୁଡ଼ିକର ସବ୍ଡିଭିଜନ ପାଇଁ କେତେକ ସର୍ତ୍ତ ସାପେକ୍ଷ ଏକକାଳୀନ ରିହାତି ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍ ଆଘାତ ଓ ଅନ୍ୟ ଜଣଙ୍କର ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକୁ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ଅନୁଷ୍ଠିତ ଶିବିରରେ 62 ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଖେମଲୟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 71ଟି ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 18ଟି ମାମଲାର ତୁରନ୍ତ ସମାଧାନ କରାଯାଇଥିବା ବେଳେ 4 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା କଲନରା ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 4 ଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ 28,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହୋଇଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୌସୁମୀର ଅଗ୍ରଗତି ଓ ବର୍ଷା ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ମନସୁନ ଆହୁରି ପ୍ରୋଗ୍ରେସ ହେଇଛି। ଓଡ଼ିଶାର ମ୍ୟାକ୍ସିମମ୍ ପାର୍ଟ କଭର ହେଇଛି ଆଉ ମନସୁନ ଲାଇନ ଟି ଆମର ପାସ୍ କରୁଛି। ନବରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡା ଆଉ ସୁନ୍ଦରଗଡ଼ର ମ୍ୟାକ୍ସିମମ୍ ପାର୍ଟ କଭର ହେଇଯାଇଛି ଆଜି ମନସୁନ। ଆଉ କିଛି ଅଂଶ ରହିଛି ଫର୍ଦର ପ୍ରୋଗ୍ରେସ ପାଇଁ, ସ୍ଥିତି ଅନୁକୂଳ ରହିଛି। ଆଗାମୀ 7 ଦିନ ପାଇଁ ଯଦି ଆମେ ଫୋରକାଷ୍ଟ ଦେଖିବା ଆଗାମୀ 24 ଘଣ୍ଟା।
0: ମୁଖ୍ୟ ସମ୍ବାଦ ପୁଣି ଥରେ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10ଟି ବିଦ୍ୟାଳୟ ମନୋନୀତ ଏବଂ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ।

0: ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବଣ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଶ୍ୱର ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜଙ୍ଗଲଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଏବଂ ଏହାପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। 2017 ରେନ୍ ଫରେଷ୍ଟ ପାର୍ଟନରସିପ୍ ନାମକ ଏକ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ପ୍ରଥମେ ଏହି ଦିବସ ପାଳନର ଶୁଭାରମ୍ଭ ହୋଇଥିଲା। ଏହିଠାରୁ ପ୍ରତ୍ୟେକ ବର୍ଷ ଜୁନ୍ 22 ବିଶ୍ୱ ବର୍ଷାବଣ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ବଣଜଙ୍ଗଲଗୁଡ଼ିକ ଯୋଗୁଁ ପ୍ରଚୁର ବୃଷ୍ଟିପାତ ହେବା ସହ ବିଶ୍ୱର ପ୍ରାୟ ଅଧାରୁ ଅଧିକ ଜୀବ ଏବଂ ଉଦ୍ଭିଦ ଜଗତ ଆଶ୍ରିତ ହୋଇଥାନ୍ତି। ବର୍ଷାବଣ ହେଉଛି ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ, ଅର୍ଥାତ୍ ସେଠାରେ ପ୍ରାୟ 2000 mm ଅଧିକ ବର୍ଷା ହୁଏ, ଫଳରେ ସେଠାରେ ବୃକ୍ଷଲତା ସର୍ବଦା ଚିରହରିତ ରହିଥାନ୍ତି। ବିଶ୍ୱ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଥାଏ। ବର୍ଷାବନକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ, କାରଣ ଏହି ଜଙ୍ଗଲାଞ୍ଚଳ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରନ୍ତି। ପୃଥିବୀରେ ସବୁଠାରୁ ବେଶୀ ପରିଚିତ ଆମାଜନ ବର୍ଷା ଜଙ୍ଗଲ ଏକାକୀ ବିଶ୍ୱର ପ୍ରାୟ 20% ଅମ୍ଳଜାନ ପ୍ରଦାନ କରିଥାଏ। ଏହା ପ୍ରତିବଦଳରେ ଏହି ଜଙ୍ଗଲ 7.6 billion tons ଅଙ୍ଗାରକାମ୍ଳ ଶୋଷଣ କରନ୍ତି। ଏହା ବିଶ୍ୱ ତାପାୟନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ବର୍ଷାବଣକୁ ଜୈବ ବିବିଧତାର ଗନ୍ତାଘର ବୋଲି ମଧ୍ୟ ଗ୍ରହଣ କରାଯାଇଛି। ବିଶ୍ୱର ମାତ୍ର 6% ସ୍ଥଳଭାଗରେ ବର୍ଷାବଣ ରହିଥିଲେ ମଧ୍ୟ ଏହା ମଧ୍ୟରେ 50%ରୁ ଅଧିକ ସ୍ଥଳଭାଗର ଜୀବଜନ୍ତୁ ଏବଂ ଉଦ୍ଭିଦ ପ୍ରଜାତି ରହିଥାନ୍ତି। ଏପରିକି ଆମେ ବ୍ୟବହାର କରୁଥିବା ଆଧୁନିକ ଔଷଧର ପ୍ରାୟ 25%ରୁ ଅଧିକ ଉପାଦାନ ଏହି ବର୍ଷାବଣରୁ ସଂଗୃହୀତ ହୋଇଥାଏ। କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଆବଶ୍ୟକୀୟ ଉଦ୍ଭିଦ ମଧ୍ୟ ଏହି ଜଙ୍ଗଲଗୁଡ଼ିକରେ ଉପଲବ୍ଧ ହୋଇଥାଏ, ତେଣୁ ଏହାକୁ ପ୍ରାକୃତିକ ଔଷଧାଳୟ ବୋଲି କୁହାଯାଇଥାଏ। ବର୍ଷାବଣଗୁଡ଼ିକ ବିଶ୍ୱର ଜଳଚକ୍ରକୁ ନିୟନ୍ତ୍ରଣ କରିଥାନ୍ତି। ସେଠାରେ ଥିବା ବୃକ୍ଷରାଜିଗୁଡ଼ିକର ଅଙ୍ଗାରକାମ୍ଳ ଗ୍ରହଣ ଏବଂ ଅମ୍ଳଜାନ ଛାଡ଼ିବା ଏହି ପ୍ରକ୍ରିୟା ମଧ୍ୟରେ ମେଘ ସୃଷ୍ଟି ପାଇଁ ମଧ୍ୟ ପରିସ୍ଥିତି ଉପୁଜିଥାଏ, ଫଳରେ ଦୂରଦୂରାନ୍ତ ଅଞ୍ଚଳରେ ଏହାର ପ୍ରଭାବରେ ବୃଷ୍ଟିପାତ ହୋଇଥାଏ। ତେଣୁ ଜଳଚକ୍ର ନିୟନ୍ତ୍ରଣ ଏବଂ ଜଳବାୟୁ ସ୍ଥିରତା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୁଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମନୁଷ୍ୟ ସହିତ ପ୍ରକୃତି ଏବଂ ବର୍ଷାବଣର ନିବିଡ଼ ସମ୍ପର୍କକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି, କାରଣ ଆମେ ଗ୍ରହଣ କରୁଥିବା ଅମ୍ଳଜାନ, ପିଉଥିବା ପାଣି, ଖାଦ୍ୟ ଏବଂ ଆମ ସଂସ୍କୃତି ସହ ଏହି ପ୍ରକୃତିଗତ ଜଙ୍ଗଲ ଓତପ୍ରୋତ ଭାବରେ ଜଡ଼ିତ। ତେଣୁ ଅନ୍ୟ ପ୍ରକାରେ କହିଲେ ଏହି ଜଙ୍ଗଲର ଉପାଦାନ ଆମ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ। ଭାରତରେ ବର୍ଷାବଣର ବ୍ୟାପକତା ଏତେ ଅଧିକ ନଥିଲେ ମଧ୍ୟ 3 ପ୍ରମୁଖ ଅଞ୍ଚଳରେ ଏହାର ସ୍ଥିତି ରହିଛି। ସେଗୁଡ଼ିକ ହେଉଛି ପଶ୍ଚିମଘାଟ ପର୍ବତମାଳା, ଉତ୍ତର ପୂର୍ବ ଭାରତ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହି କ୍ରାନ୍ତୀୟ ଚିରହରିତ ବର୍ଷାବଣଗୁଡ଼ିକ ଭାରତରେ ଜଳବାୟୁ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇଥାନ୍ତି, ତେଣୁ ଏହି ଅଞ୍ଚଳଗୁଡ଼ିକର ସୁରକ୍ଷା ତଥା ଦେଶରେ ଅନ୍ୟାନ୍ୟ ଜଙ୍ଗଲ ସୁରକ୍ଷା ଓ ସୃଷ୍ଟି ପାଇଁ ସରକାର ବହୁବିଧ ପଦକ୍ଷେପ ହାତକୁ ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ କାମ୍ପା, ଗ୍ରୀନ୍ ଇଣ୍ଡିଆ ମିଶନ, ଜାତୀୟ ବାଉଁଶ ମିଶନ, ମିୟାୱାକି ପଦ୍ଧତି ଏବଂ ଏକ ପେଡ଼ ମା କେ ନାମ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। କାମ୍ପା ପାଣ୍ଠି ଉପଯୋଗ ମାଧ୍ୟମରେ ଶିଳ୍ପାୟନ ପାଇଁ ନଷ୍ଟ ହେଉଯାଉଥିବା ଜଙ୍ଗଲ ବଦଳରେ ବ୍ୟାପକ ବୃକ୍ଷରୋପଣ ଏବଂ ପ୍ରାକୃତିକ ଜଙ୍ଗଲ ପୁନରୁଦ୍ଧାରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏହା ମାଧ୍ୟମରେ ବର୍ଷାବନ ଅଞ୍ଚଳଗୁଡ଼ିକରେ ସ୍ଥାୟୀ ଚିରହରିତ ପ୍ରଜାତିର ଚାରାରୋପଣ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ଗ୍ରୀନ୍ ଇଣ୍ଡିଆ ମିଶନ ଜାତୀୟ କାର୍ଯ୍ୟ ଯୋଜନାର ଏକ ପ୍ରମୁଖ ଅଂଶ ପାଲଟିଛି। ଏହା ମାଧ୍ୟମରେ ଦେଶରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ପରିସୀମା ବୃଦ୍ଧି ଏବଂ ଅବକ୍ଷୟମୁଖୀ ଜଙ୍ଗଲ ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ବର୍ଷାବଣ ଏବଂ ଏହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବାଉଁଶ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାତୀୟ ବାଉଁଶ ମିଶନ କାର୍ଯ୍ୟକାରୀ ହେଉଛି, ଫଳରେ ମୃତ୍ତିକା କ୍ଷୟକୁ ରୋକାଯିବା ସହ ସ୍ଥାନୀୟ ଜୈବ ବିବିଧତା ବଜାୟ ରଖିବାରେ ଏହା ସହାୟକ ହେଉଛି। ସେହିଭଳି ମିୟାୱାକି ପଦ୍ଧତି ଏବଂ ଏକ ପେଡ଼ ମା କେ ନାମ ଅଧୀନରେ କୃତ୍ରିମ ଭାବେ ବର୍ଷାବଣ ତଥା ଚାରାରୋପଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରିବ ଯେ ବର୍ଷାବଣ ସୁରକ୍ଷିତ ରହିଲେ ପୃଥିବୀର ପ୍ରତିଟି ଜୀବ ସୁରକ୍ଷିତ ରହିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ପୃଥିବୀର ସବୁଜ।

ନାହିଁ କରି ବିଜେଡି ତରଫୁ 8 ଜଣ ଆଉ କଂଗ୍ରେସ ତରଫୁ 3 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଆବେଦନପତ୍ର ଦାଖଲ ହୋଇଥିଲା। ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ଲାଗି ବିଜେଡି ଆଉ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ହାରି ଯାଇଥିଲେ। ରାଇଜେ କାମ କରୁଥିବାର ଓକିଲମାନଙ୍କର ସାହାଯ୍ୟ ଲାଗି କାର୍ଯ୍ୟକାରୀ ହେଉଥିବାର କଲ୍ୟାଣ ପାଣ୍ଠିରୁ ମିଳୁଥିବା ଟଙ୍କାକେ 40% ବଢ଼ାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇ ବାବଦ ପ୍ରସ୍ତାବକେ ମଞ୍ଜୁରୀ ଦେଇଛନ୍। ବଢ଼ିଥିବା ଟଙ୍କା ଆଧାରିତ 5 ବର୍ଷ କି ତାନୁ କମ୍ ସମୟ ଲାଗି କାମ କରିଥିବା ଓକିଲମାନଙ୍କର ପରଲୋକ କ୍ଷେତ୍ରଟି ତାଙ୍କର ପରିବାର ଲୋକକୁ 1,05,000 ଟଙ୍କା ସାହାଯ୍ୟ ମିଳିବା। ତାର ଉତ୍ତରୁ ଫି ବଛରର ଅଭିଜ୍ଞତା ଆଧାରିତ ସାହାଯ୍ୟ ଟଙ୍କାର ପରିମାଣ ବି ମିଳିବା। 30 ବର୍ଷ କାମ କରିଥିବାର ଓକିଲମାନଙ୍କୁ ଅବସର କି ପରଲୋକ କ୍ଷେତ୍ରଟି ସବୁନୁ ଅତକା 6,30,000 ଟଙ୍କା ସାହାଯ୍ୟ ଦେବାର ବ୍ୟବସ୍ଥା ରହିଛି। 2021 ଏହି ସାହାଯ୍ୟ ଟଙ୍କାକେ ବଢ଼ାଯାଇଥିଲା। କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି ମନୋନୀତ ହୋଇଛନ୍। ରାଇଜୁ ମୋଟ 20 ବିଦ୍ୟାଳୟକେ ଜାତୀୟ ସ୍ତରୀୟ ମୂଲ୍ୟାଙ୍କନ ଲାଗି ମନୋନୀତ କରାଯାଇଥିଲା। ସେଥିର୍ ଭିତରୁ 10 ବିଦ୍ୟାଳୟ ଇ ମାନ୍ୟତା ପାଇଛନ୍। SHVR ପରିମଳ, ସଫା ପିଇବାର ପାଏନ, ସବୁଜିମା, ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ବାଗିର ଭିନ୍ ଭିନ୍ ମାନଦଣ୍ଡଥି ବିଦ୍ୟାଳୟମାନଙ୍କୁ ମୂଲ୍ୟାଙ୍କନ କରାଯାଏସି। ଦେଶର 29 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ 191 ସ୍କୁଲ୍କେ ଇ ପୁରସ୍କାର ଲାଗି ବଛାଯାଇଛି। ବିଜେତା ବିଦ୍ୟାଳୟକେ 1,00,000 ଟଙ୍କା ନଗଦ ପୁରସ୍କାର, ପ୍ରମାଣପତ୍ର ଆଉ 3-ଦିନିଆ ଏକ୍ସପୋଜର ପରିଦର୍ଶନର ସୁଯୋଗ ମିଳିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମଥି ନାଁ ଲେଖାର ପହିଲା ମେଧା ତାଲିକା ଆଜି ବାହାରିଛି। ଏଥି ରାଜ୍ୟର 1,78,782 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍। ରାଇଜେ ମୋଟ 287,327 ସ୍ନାତକ ସିଟ୍ ଲାଗି 237,200 ଜଣ ଆବେଦନ କରିଥିଲେ। ଫ୍ରିଜ୍ ବିକଳ୍ପ ବାଛିଥିବାର ଛାତ୍ରଛାତ୍ରୀ ଆଇବାକାଲିଠାନୁ 25 ଭିତରେ ନାଁ ଲେଖା ସାରବେ। ସ୍ଲାଇଡ୍ କି ଫ୍ଲୋଟ୍ ବାଛିଥିବାର ଛାତ୍ରଛାତ୍ରୀ ଫିସ୍ ଦେଇକରି 2 ତାଲିକାକେ ଅପେକ୍ଷା କରିବେ। ନୂଆ ଅଲ୍ଟର ବିକଳ୍ପଟି OTP ଜରିଏ ପସନ୍ଦ ବଦଳେଇ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ କୁହାଯାଇଛି। ନିଟ୍ UG 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବାବଦ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମଥି ପ୍ରସାରିତ ଖବରକେ ଜାତୀୟ ପରୀକ୍ଷଣ ସଂସ୍ଥା NTA ଖଣ୍ଡନ କରିଛି। ପରୀକ୍ଷା ଆଗନୁ ଟେଲିଗ୍ରାମଥି ଏନ୍ତା ଖବର ପ୍ରସାରଣ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟଥି NTA କହିଛି ବ୍ୟାପକ ସୁରକ୍ଷା ଆଉ ସୁବ୍ୟବସ୍ଥିତ ପରିଚାଳନା ଜରିଏ ସଫଳତାର ସହିତ ପରୀକ୍ଷା କରାଯାଇଛି। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଆଉ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାମାନେ ମିଶିକରି ଏନ୍ତା ଖବର ପ୍ରସାରଣ କରିଥିବା ଲୋକର ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଇକରି ପଦକ୍ଷେପ ନିଆଯାଇଥିବାର ବାବଦେ NTA ତରଫୁ କୁହାଯାଇଛି। ପରୀକ୍ଷା ବାବଦ ସବୁ ତଥ୍ୟ NTA ୱେବ୍ସାଇଟ୍ ନ ମିଳୁଛି ବୋଲି ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କୁ NTA ସୂଚନା ଦେଇଛି। UGC ନେଟ୍ 2026 ପରୀକ୍ଷା ଆଜିଠାନୁ ମୂଲ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ତରଫୁ ହେଉଥିବାର କମ୍ପ୍ୟୁଟର ଆଧାରିତ CBT ମୋଡ୍ ପରୀକ୍ଷା ଆଇବା 30 ତକ ଚାଲବା। ଫି ଦିନ 2 ସିଫ୍ଟଥି ପରୀକ୍ଷା କରାଯିବା। କନିଷ୍ଠ ଗବେଷକ, ଫେଲୋସିପ, GRF ଆଉ ଆସିଷ୍ଟାଣ୍ଟ ପ୍ରଫେସର ଆଉ PhD ପାଠ୍ୟକ୍ରମଟି ନାଁ ଲେଖା ଲାଗି ଏ ପରୀକ୍ଷା ହେବା। NTA ୱେବ୍ସାଇଟ୍ଥି ପରୀକ୍ଷାର ଆଡ୍ମିଟ୍ କାର୍ଡ଼ ମିଳୁଛି। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଆଇବାକାଲି ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷନ ସକାଳର 11 2 ସମନ୍ୱୟ ବୈଠକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତା ହେବା। ବୈଠକଟି ରଥଯାତ୍ରା ବେଲ୍କେ ମହାପ୍ରଭୁମାନଙ୍କର ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପିଇବାର ପାଇଁ ଯୋଗାଣ, ଯାଆସ ସୁବିଧା, ସୁରକ୍ଷା ଆଉ ଟ୍ରାଫିକ୍ ନିୟନ୍ତ୍ରଣ ବାବଦେ ଆଲୋଚନା କରାଯିବା। ରଥଯାତ୍ରା ଆଗନୁ ରାଜ୍ୟ ସରକାରଙ୍କର ସବୁ ବିଭାଗର କାମର ଅଗ୍ରଗତି ବାବଦେ ଆଇନ ମନ୍ତ୍ରୀ ସମୀକ୍ଷା କରିବେ। ଭିନ୍ ଭିନ୍ ବିଭାଗର ଅଧିକାରୀ, ସେବାୟତ ଆଉ ବୁଦ୍ଧିଜୀବୀମାନେ ବୈଠକଟି ଉପସ୍ଥିତ ରହିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ଜଙ୍ଗଲ ବାଗିର ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଆଉ ଇତାର ଲାଗି ଜନସଚେତନତା ବଢ଼ାଇବା ଲକ୍ଷ୍ୟଟି ଆଜି ବିଶ୍ୱ ବର୍ଷା ବଣ ଦିବସ ପାଳନ କରାଯାଉଛି। ଜଙ୍ଗଲମାନଙ୍କର ଭିତରେ ସବୁନୁ ଜୀବନ୍ତ ଆଉ ଉପାଦେୟ ରହିବାର ଜାଗା ଭାବେ ବର୍ଷା ବଣକେ ଗ୍ରହଣ କରାଯାଇଛି। ଇଟା ଏନ୍ତା ଗୋଟେ ଶାଗୁଆ ବଳ ଯେନ ବରଷ ସାରା ବହୁତ ବର୍ଷା ହେସି। ଇ ଜଙ୍ଗଲ ବାୟୁମଣ୍ଡଳନୁ ଅଙ୍ଗାରକାମ୍ଳ ଶୁଷି କରି ପ୍ରଚୁର ପରିମାଣଟି ଅମ୍ଳଜାନ ଯୋଗାସି। ହେଥିର୍ଲାଗି ବର୍ଷା ବଣକେ ପୃଥିର ଫୁସ୍ଫୁସ୍ ବୋଲି କୁହାଯାଏସି। ଆମର ଭିତରେ ଜଙ୍ଗଲ ବାର୍ତ୍ତା ନେଇକରି ଆଜି ଇ ଦିବସ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ବ୍ଲକ କାର୍ଯ୍ୟାଳୟନ ହୋଇଥିବା ଶୁଣାଣି ଶିବିରଟି
99টা অভিযোগ।

ଆସିଥିଲା। ଦୁଇଜଣଙ୍କୁ 25,000 ଟଙ୍କା ଲେଖାଏଁ ସାହାଯ୍ୟ ଆଉ ରେଡ୍କ୍ରସ୍ ତରଫରୁ 45,000 ଟଙ୍କା ସାହାଯ୍ୟ ଦିଆଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶୁଣାଣି ଶିବିରଟି 65ଟା ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 30ଟା ଅଭିଯୋଗର ତୁର୍ତ୍ତି ସମାଧାନ ହୋଇଛି। ବରଗଡ଼ ଜିଲ୍ଲା ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶିବିରଟି 180ଟା ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 13ଟା ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଖେମାଲୋୟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବା ଶୁଣାଣି ଶିବିରଟି 71ଟା ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ପରିସରନ ହୋଇଥିବା ଶିବିରଟି 106ଟା ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକିରି ତୁର୍ତ୍ତି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପାଣିପାଗ ଉତ୍ତର ବଙ୍ଗୋପସାଗରନ ଆଇବା 15 ଦିନ ଭିତରେ ଗୋଟିଏ ଲଘୁଚାପ ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜ ବଲାଙ୍ଗୀର ଆର୍ ସୁନ୍ଦରଗଡ଼ ଦେଇକରି ଆଗକେ ବଢ଼ୁଛି। ଆଇବା ଦିନେ ମୌସୁମୀ ପ୍ରଭାବଟି ରାଇଜେ ବର୍ଷାର ପରିମାଣ ବଢ଼୍ବା। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଇ ସମିଆ ଭିତରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆଇବା କାଲି ତକ୍ ସମୁଦ୍ର ଭିତରକେ ନାଇଯିବା ଲାଗି ପରାମର୍ଶ ଦିଆଯାଇଛି। ନୂଆଦିଲ୍ଲୀନ ଆଇବା କାଲି 2 ନମ୍ବର ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାଟି ଓଡ଼ିଆ ଶ୍ରମିକଙ୍କର ସଂଖ୍ୟା ବଢ଼ିଲା 5 କେ। ତିରୁବଲୁର୍ନ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ 3 ଜଣ ବରିଷ୍ଠ ଅଧିକାରୀ। ଓକିଲମାନଙ୍କର କଲ୍ୟାଣ ପାଣ୍ଠିନୁ ମିଳୁଥିବା ସାହାଯ୍ୟ ଟଙ୍କାକେ 40% ବଢ଼ାଲେ ରାଜ୍ୟ ସରକାର। ଆଉ 2026 ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖାର ବାହାରିଲା ପହିଲା ମେଧା ତାଲିକା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ। ଉତ୍ତରପ୍ରଦେଶର ଏକ କୋଚିଂ

ହେଲିକପ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଭାରତ ମଙ୍ଗୋଲିଆ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କର ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଗତ 12 ବର୍ଷ ଧରି କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଶାସନ ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅଧିକ ସୁଦୃଢ଼ ହୋଇପାରିଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମାଧ୍ୟମରେ ଲକ୍ଷ ଲକ୍ଷ ନାଗରିକଙ୍କର ଜୀବନ ଅଧିକ ସୁଗମ, ସୁରକ୍ଷିତ ତଥା ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶର ଜନସାଧାରଣ ବିଶେଷ କରି ଗରିବ ବର୍ଗ ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସରକାରଙ୍କ ସଫଳତା, ସୁଶାସନ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଏହି ଲେଖାଟି ଶ୍ରୀ ଗୋଏଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ନୂଆଦିଲ୍ଲୀରେ ଆଜିଠାରୁ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଯୋଗ ଦେଇଛନ୍ତି। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନ ଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ପର୍କିତ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବ୍ରିକ୍ ସମ୍ମିଳନୀ ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଡୋଭାଲ ଆଜି ନୂଆଦିଲ୍ଲୀଠାରେ ଇରାନର ପ୍ରତିରକ୍ଷା ବ୍ୟାପାର ଉପସଚିବ ଘାଦେ ନେଜାମିପୋରଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଅଗ୍ରଗତି ସମ୍ପର୍କରେ ଉଭୟ ପକ୍ଷ ଏହି ଅବସରରେ ସମୀକ୍ଷା କରିବା ସହିତ ବ୍ରିକ୍ସ ମଞ୍ଚ ଏବଂ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କ ଅଧୀନରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାଛଡ଼ା ଶ୍ରୀ ଡୋଭାଲ ଇଥିଓପିଆର ଜାତୀୟ ଗୁଇନ୍ଦା ଓ ସୁରକ୍ଷା ସେବାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିଲିୟନ ଲେମା ଟାଡ୍ସେଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଭାରତ ଇଥିଓପିଆ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସଶକ୍ତ କରିବା ଉପରେ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ସିଆଇଏସ୍ଏଫ୍ କର୍ମଚାରୀମାନେ ଦେଶର ଅର୍ଥନୈତିକ ସୈନିକ ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ସିଆଇଏସ୍ଏଫ୍ର ନୂତନ ମୁଖ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ କୁମାର ଦେଶର ବିକାଶ ଦିଗରେ ଏହି ସୁରକ୍ଷା ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି କହିଛନ୍ତି, ଦେଶର ଅଭିବୃଦ୍ଧି ସୁରକ୍ଷିତ ରଖିବା ଦିଗରେ ସିଆଇଏସ୍ଏଫ୍ ଯବାନମାନଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ କୁମାର ସିଆଇଏସ୍ଏଫ୍ ଲାଗି 130 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିଛନ୍ତି। ସିଆଇଏସ୍ଏଫ୍ର ଏହି ନୂତନ ମୁଖ୍ୟାଳୟଟି 75 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ମେଜର ଜେନେରାଲ ଅମିର ବାରାମଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଆଲୋଚନା ସମୟରେ ଭାରତ ଇସ୍ରାଏଲ ପ୍ରତିରକ୍ଷା ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଇସ୍ରାଏଲର ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ବାରାମ ସୂଚନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଏହି ବୈଠକରେ ସୂଚନା ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଲକ୍ଷ୍ନୌ ସହର ଅନ୍ତର୍ଗତ ଆଲିଆଗଞ୍ଜର ପୁରାନିଆ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 14 ଜଣ ଶିକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହତମାନଙ୍କ

0: ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ଭାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭଦ୍ରକ ଶହୀଦ ସ୍କୃତିଭବନ ଟାଉନ୍ହଲ୍ରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା ପ୍ରଦର୍ଶନୀ ଓ ସୁଶାସନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ସେ ପ୍ରଦର୍ଶନୀର ବିଭିନ୍ନ ମଣ୍ଡପ ପରିଦର୍ଶନ କରି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ।
1: ଓଡ଼ିଶା ସରକାରର 2 ବର୍ଷର ପୂର୍ତ୍ତି, ମୋଦି ସରକାରଙ୍କର 12 ବର୍ଷର ପୂର୍ତ୍ତିରେ ଭଦ୍ରକ ଜିଲ୍ଲା ମିଡିଆ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା ଏବଂ ପରାମର୍ଶ ପାଇଁ ଆସିଛି। ଇଏ ଓଡ଼ିଶାର ବିକାଶ ଡବଲ ଇଞ୍ଜିନ୍ର ସାହାଯ୍ୟରେ ଯେଉଁଭଳି ଦ୍ରୁତ ଗତିରେ ବିକାଶ ହେଉଛି, ସେ ବିକାଶ ଓଡ଼ିଶାର ସାଧାରଣ ଲୋକଙ୍କ ପାଖେ ଏବଂ ଭଦ୍ରକବାସୀଙ୍କ ପାଖେ ଘରେ ଘରେ ପହଞ୍ଚୁ, ତା ପାଇଁ ଆମେ ବିକାଶର ଧାରା ଓଡ଼ିଶା ସାରା ବୋଲି କରିଛେ। ଆମେ ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ, କୃଷକ ସଶକ୍ତିକରଣ ଏବଂ ଯୁବକମାନଙ୍କର ନିଯୁକ୍ତି ଏବଂ ବିକାଶ ପ୍ରାଥମିକତା ଦେଉଛେ। ଶିଳ୍ପାନୟନ ସହିତ କୃଷି ସଶକ୍ତିକରଣକୁ ବି ଆମେ ଧ୍ୟାନ ଦେଉଛେ ଏବଂ ଆମେ ସାମଗ୍ରିକ ଭାବେ ଏକ ବିକଶିତ ଓଡ଼ିଶା 2036ରେ ଆମ ରାଜ୍ୟର ଅର୍ଥନୀତିକୁ $500 ବିଲିୟନ୍ରେ ପହଞ୍ଚାଇବାକୁ ଏ ସରକାର ଲଗାତାର ଭାବେ ପ୍ରୟାସ ଜାରି ରଖିଛି ଏବଂ ଦେଶର ପ୍ରଧାନମନ୍ତ୍ରୀ ଯେଉଁ ଐତିହାସିକ ରେକର୍ଡର ଅଧିକାରୀ ହେଲେ 4404 ଦିନର ଲଗାତାର ଲଙ୍ଗେଷ୍ଟ ଇଲେକ୍ଟେଡ୍ ପ୍ରାଇମ୍ ମିନିଷ୍ଟର ହେବାର ସୌଭାଗ୍ୟ ପାଇଲେ ଆମେ ସମସ୍ତେ ଜନକଲ୍ୟାଣ, ଜନବିଶ୍ୱାସ ଏବଂ ଜନଭାଗିଦାରୀର ଏ 12 ବର୍ଷ ସହିତ ଏ 2 ବର୍ଷକୁ ମିଶାଇ ସାଧାରଣ ଜନତାଙ୍କର ଜୀବନ ସହଜ ସରଳ ସୁଖଦ କରିବା ପାଇଁ ପ୍ରୟାସ କରିବା।
0: ଭଦ୍ରକ ସଂସ୍କୃତି ଭବନରେ ପିଏମ୍ କିଷାନ ଉତ୍ସବ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର 34 ଲକ୍ଷରୁ ଅଧିକ ଚାଷୀଙ୍କୁ 693 କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଭଦ୍ରକ ଜିଲ୍ଲାର 1,69,317 ଜଣ ଚାଷୀଙ୍କ ଖାତାକୁ 31,86,00,000 ଟଙ୍କା ଜମା ହୋଇଥିବା ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି। ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ ଓ ଜୈବିକ କୃଷି ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଯୋଗଦେଇ କୃଷକଙ୍କ ଆୟ ବୃଦ୍ଧି, ମୃତ୍ତିକା ସୁରକ୍ଷା ଓ ପରିବେଶ ଅନୁକୂଳ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷର ବିକାଶ ଯାତ୍ରା ଉପରେ ଭଦ୍ରକରେ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଉପରେ ମତ ପ୍ରକାଶ କରିଥିଲେ। ଭଦ୍ରକରେ ଆୟୋଜିତ ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ସେମାନେ ଭଦ୍ରକରେ ଶୀଘ୍ର ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ ହେବ ବୋଲି ସୂଚନା ଦେଇଥିଲେ। ଶୀତଳଷଷ୍ଠୀ ଉପଲକ୍ଷେ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ ଉତ୍ସବ ଧୁମ୍ଧାମ୍ରେ ପାଳିତ ହେଉଛି। ବୈଦିକ ରୀତିନୀତି ଅନୁସାରେ ହରଗୌରୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭଦ୍ରକ ଶହୀଦ ସ୍ମୃତି ଭବନରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି, ଜିଲ୍ଲାର 11,25,000ରୁ ଅଧିକ ହିତାଧିକାରୀଙ୍କୁ ମୁଣ୍ଡ ପିଛା 10 କିଲୋଗ୍ରାମ ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ଭଦ୍ରକ ନେହେରୁ ଷ୍ଟାଡିୟମର ଉନ୍ନତିକରଣ ପାଇଁ 23,50,00,000 ଟଙ୍କା ବ୍ୟୟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀର ସୋହଡ଼ା ପଞ୍ଚାୟତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 78 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ପ୍ରାୟ 2,50,00,000 ଟଙ୍କା ବ୍ୟୟରେ ରାସ୍ତା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର, ମାର୍କେଟ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଧାମନଗର ବ୍ଲକ କୋଠାରଠାରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଜନସାଧାରଣଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
2: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇ।

ଇଣ୍ଡିଆ ରେପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା।

0: ଏବେ ତ ଆଜ୍ଞା ଆଇଲିନ, ଆସୁନ୍ ମୁଁ ନା ଆଜ୍ଞା, ଆମେ ଆମର କ୍ଷେତଖୋଲାର ବୈଠକ କି ଆପଣଙ୍କୁ ସ୍ୱାଗତ କରୁଛୁ। ଜୁହାର ଆଜ୍ଞା।
1: ଜୁହାର ଆଜ୍ଞା।
2: ଜୁହାର ଜୁହାର।
0: ପହିଲା କହିବେ ତ ଆଜ୍ଞା ଯେ ଇ ଖରିଫ ଋତୁ ବୋଇଲେ ପ୍ରକୃତରେ ଆମେ କାଣାକେ ବୁଝମା? ଆମର ବହୁତ ଭାଇ ଭାଇ ବୁଝି ପାରନ୍, ଏଇଟା ଟିକେ ବତନ୍ ତ।
2: ଭଲ ଜିନିଷଟେ କହିଲେ ଆଜ୍ଞା। ଦେଖୁନ୍, ତିନିଟା ଋତୁ ଆମେ କହୁଛୁ, ଗୋଟେ ଖରିଫ ଋତୁ, ଆଉ ଗୋଟେ ଆପଣଙ୍କର ରବି ଋତୁ, ଆଉ ଗୋଟେ ଆପଣଙ୍କର ଗ୍ରୀଷ୍ମ ଋତୁ କହୁଛୁ। ଖରିଫ ଋତୁ ବୋଲେ ଯେନ୍ଟା କହୁଛୁ ସେଟା ଆମେ ଜୁନ୍ରୁ ଅକ୍ଟୋବର ତକ ଯେନ୍ ଚାଷ ମାନେ କରୁଛୁ ସେଟାକେ ଖରିଫ ଋତୁକେ ଆମେ ଧରୁଛୁ। ତାର୍ପରେ ଆପଣଙ୍କର ଅକ୍ଟୋବରରୁ ଫେବୃଆରୀ ଯେନ୍ଟା କରୁଛୁ ଚାଷ ସେଟାକେ ଆମେ କହୁଛୁ, ସେଟା ହେଉଛି ଆପଣଙ୍କର ରବି ଋତୁ ଚାଷ କହୁଛୁ। ତାର୍ପରେ ତାହାକେ ଛାଡ଼ିଦେଲା ପରେ ଫେବୃଆରୀରୁ ଆମେ ଯେନ୍ ଚାଷଟା କରୁଛୁ ସେଟାକେ ଆମେ ଗ୍ରୀଷ୍ମ ଋତୁ କିମ୍ବା ସମର କ୍ରପ୍ ବୋଲି କହୁଛୁ। ତ ଏବେ ଯେନ୍ ଟାଇମ୍ଟା ଚାଲିଛେ, ଇ ଆପଣଙ୍କର ଜୁନ୍ରୁ ଯେନ୍ ଅକ୍ଟୋବର ତକ ଯାହା ଯେନ୍ ଟାଇମ୍ ଯାହା ବି ଚାଷ ହେବା ଇତାକେ ସବୁ ଆମେ ଖରିଫ ଚାଷ ବୋଲି କହିମା। ବର୍ଷା ଦିନିଆ ଚାଷ ବୋଲି କହିମା।
1: ଯେ ଆଜ୍ଞା ଗୋଟେ କଥା ଆଜ୍ଞା, ଦେଖୁନ୍ ଆପଣ ଯେନ୍ ବର୍ଷା ଦିନିଆ କଥା କହିଲେ, ପ୍ରାୟତଃ ଦେଖ୍ମା ତ ଆମର ଇ ଅଞ୍ଚଳରେ ବୋଲନ୍ ତ ଇ ସମିଆକେ ଧାନ ଚାଷ କରାଯାଇସି। ଆମର ଚାଷୀ ଭାଇ ମାନେ ପ୍ରାୟ ଜାଗାରେ ଧାନ ଚାଷ କରସନ୍,

0: ତ ଯେହେତୁ ଏବର୍ ସମିଆନେ ଫୁଲର ତାର ଚାହିଦା ରହିଛେ, ତ ଇ ସମିଆକେ ଆମେ ଫୁଲ ଚାଷଟା କରିପାରମା କି ଆଜ୍ଞା?
1: ଫୁଲଟା ଆକ୍ଚୁଆଲିରେ ଆମର ବେଶୀ ପରିମାଣରେ ହେଉଛେ ଶୀତ ଦିନରେ ଆମେ ଦେଖୁଛୁ, ଆମର ଯଦି ଜିଲ୍ଲାରେ ଦେଖମା ବୋଲେ ଶୀତ ଦିନରେ ଆମେ ଫୁଲ ଚାଷଟା କରୁଛୁ, କିନ୍ତୁ ଇ ସମିଆରେ ବି ଆମେ କରିପାରମା। ସବୁ ଫୁଲ ନାଇଁ ହେଲେ ବି କିଛି ଫୁଲ ଅଛେ ଯେନ୍ଟା ଆମେ କରିକିରି ଦୁଇ ପଇସା କମେଇ ପାରମା। ସେ ଭିତରେ କେନ୍ କେନ୍ ଫୁଲ ଯିବା ସେ ଭିତରେ ଦେଖୁନ୍, ଆପଣଙ୍କର ଗେଣ୍ଡୁ ଫୁଲ କରିପାରମା, ଆମେ ଆମର ରଜନୀଗନ୍ଧା କରିପାରମା, ତାର୍ପରେ ଆମେ ଯେନ୍ ମଲ୍ଲି ଫୁଲ ଚାଷ କରିପାରମା, ତାର୍ପରେ ଆମେ ଆଉ ଗୋଟେ ଗ୍ଲାଡିଓଲସ୍ ଅଛେ ସେଟା ବି କରିପାରମା, କିନ୍ତୁ ସେଟା କମ୍ ମାତ୍ରାରେ ଆମର ରାଜ୍ୟରେ ହେଉଛେ। ତ ଇ ଖରିଫ ଋତୁରେ କାଣା ହେସି କି ଯେହେତୁ ଗରମ ବି ରହୁଛେ ଆଉ ତାର ସାଙ୍ଗେ ମାଟି ନରମ ବି ରହୁଛେ, ତ ଇ ଯେନ୍ ଗରମ ଆଉ ନରମର ମିଶାମିଶିକି ରହୁଛେ ପାଣିପାଗଟା, ଇ ତାର ଫାଇଦା ବି ଫୁଲ ଗଛ ମାନେ ଉଠାସନ୍। ଆର୍ ଇ ସମିଆରେ ବି ଯେନ୍ ଫୁଲ ହେସି ସେ ଫୁଲର ଚାହିଦା ରହୁଛେ, ଆର୍ ତାହାକେ ବିକ୍ରି ବଟା କରିକିରି ଚାଷୀ ଭାଇମାନେ ଧାନ କି ଅଲଗା ଜିନିଷରୁ ଅଧିକା ପଇସା କମେଇ ପାରିବେ।
2: ଯେ ଆମର ଯେନ୍ ବଲାଙ୍ଗୀର ସୋନପୁର ଅଞ୍ଚଳ ଥି ବୋଲନ୍ ତ ଆଉ ଆଖାପାଖି ଅଞ୍ଚଳ ଥି, ଆମର ଯେନ୍ ଚାଷୀ ଭାଇ ଭଉଣୀ ମାନେ ପ୍ରକୃତରେ କେନ୍ ପ୍ରକାର ଫୁଲ ଚାଷ କଲେ ଅଧିକା ଲାଭ ପାଇପାରିବେ ଆର୍ ଠିକ୍ ଆକାରରେ ସେ ଚାଷଟା ହେଇପାରିବ ଆଜ୍ଞା?
1: ଦେଖୁନ୍, ଯଦି ଆମେ ବଲାଙ୍ଗୀର ଆଉ ସୋନପୁର ଆମର ଇ ଜିଲ୍ଲାକେ ଦୁଇ ଜିଲ୍ଲାକେ ଦେଖମା, ତ ଇନେ ଗେଣ୍ଡୁ ଫୁଲ, ଗେଣ୍ଡୁ ଫୁଲଟା ପହଲା ଯେନ୍ଟାକି ଆମେ ଅତି ସହଜରେ ସେଟାକେ ଚାଷ କରିପାରମା। ତାର୍ପରେ ଏବେ ଚାଷୀ ଭାଇମାନେ ଆଗେଇଲେନ ଆଉ ସେମାନେ ରଜନୀଗନ୍ଧା ବି କଲେନ, ଇଭେନ୍ ଆମର ବଲାଙ୍ଗୀର ଜିଲ୍ଲାରେ ବି ଚାଷୀ ଭାଇ କିଛି ଆରମ୍ଭ କଲେନ ରଜନୀଗନ୍ଧା, ଯେନ୍ଟା କରିକିରି ସେମାନେ ଦୁଇ ପଇସା ଅଧିକା ପାଉଛନ୍। ତାର୍ପରେ ମଲ୍ଲି ବି ଚାଷ କରିପାରମା। ତ ଏବେ ଯେନ୍ ଦେଖୁନ୍ ଗେଣ୍ଡୁ ଫୁଲ କଥା କହିଲି, ଗେଣ୍ଡୁ ଫୁଲର ଚାହିଦା କାଣା ରହୁଛେ ଦେଖୁନ୍, ଖୁଲା ଫୁଲ ବି ବିକ୍ରି ହଉଛେ ଆର୍ ତାପରେ ତାହାକେ ମାଲା କରି ବି ବିକ୍ରି କରୁଛନ୍। ଦେଖ୍ବେ ବୋଲେ ଦେଖୁନ୍, ଏବେ ସାଧାରଣ କଥାଟେ ଯଦି କହେମା, ଆପଣ ଯେତ୍କି ଗାଡ଼ି ମଟର ବାଇକ୍ ସମସ୍ତେ କେନ୍ ପୂଜାଟେ ହେଲେ କାଣା ହେଲେ ସବେ ମାଲ ଗୁଟେ ଘିନୁଛନ୍, ସେ ମାଲର ଆପଣଙ୍କ ଦାମ ଦର ଦେଖ୍ବେ ବୋଲେ 30 ଟଙ୍କା ଲେଖାନ୍ ଗୁଟେ ମାଲ ପଡ଼ୁଛି। ଯଦି ଆପଣ 30 ଟଙ୍କା ଗୋଟେ ମାଲ ଦଉଛନ୍, ସେ ଭିତରେ 30ଟା ଫୁଲ ବି ନାଇଁ ଥିବା ବୋଲେ ଦେଖୁନ୍, ତା ଟାଇମ୍ ବି ଆସ୍ବା ଯେନେ ଫୁଲର ଗୋଟେ ଫୁଲର ଦାମ 1 ଟଙ୍କା ରହୁଛି ବୋଲେ ଭାବୁନ, ଆମେ ଯଦି ଇ ଫୁଲ ଚାଷ କର୍ମା ଗେଣ୍ଡୁଟା ଆମର ଖରିଫ ଋତୁରେ ବୋଲେ କେତ୍କି ଲାଭବାନ ହେଇପାର୍ମା। ତାର୍ପରେ ରହିଲା ରଜନୀଗନ୍ଧାଟା, ରଜନୀଗନ୍ଧା ବି ଦେଖୁନ୍, ଏକରେ ତ ତାର ବାସ୍ନା ଲାଗି ସେଟା ପ୍ରସିଦ୍ଧ, ତାର୍ପରେ ସାଜସଜ୍ଜା କରାଯାଉଛେ, ତାର୍ପରେ ଦେଖୁନ୍ ତାହାକେ ଆମେ ଯେନ୍ଟା କଟ୍ ଫ୍ଲାୱାର ବୋଲ୍ସୁଁ ବୋଲେ ଯାହାର ଯେନ୍ ଡେମ୍ଫ ଥିସି ଆଉ ଆପଣଙ୍କର ଡେମ୍ଫ ଥାଇକିରି ଯେନ୍ ଫୁଲ ମାନେ କଟା ହେସି ତାକେ କଟ୍ ଫ୍ଲାୱାର ବୋଲା ହଉଛେ, ସେ ହିସାବରେ ବି ରଜନୀଗନ୍ଧାଟା ବିକ୍ରି ହେସି। ଲୁଜ୍ ଫ୍ଲାୱାର ବି ହଉଛେ, ମାନେ ଖୁଲା ଫୁଲ ଆଉ ତା ସାଙ୍ଗେ କଟ୍ ଫ୍ଲାୱାର ବି ହଉଛେ। ଇ କଟ୍ ଫ୍ଲାୱାରଟା କାଣା କି ଆପଣ ଦେଖୁନ୍, ଯେନ୍ ବୁକେ ଫୁକେ ସବୁ ରହୁଛେ ସେନେ ବି ଦେଖିବେ ରଜନୀଗନ୍ଧାର ଗୋଟେ ଗୋଟେ ଏନ୍ତା ଦେଇଥିସନ୍, ତ ହେନ୍ତା ହେ ହିସାବରେ ବି ବିକ୍ରି କରିପାରମା। ତାର୍ପରେ ଆପଣଙ୍କର ରଜନୀଗନ୍ଧାର ତେଲଟା ବି ବାହାରୁଛି, 3ଟା ଜିନିଷରୁ ପଇସା ପାଇଲା, ଧରୁନ୍ କଟ୍ ଫ୍ଲାୱାର ପାଇଲା, ଖୁଲା ପଇସା ଫୁଲା ଫୁଲ ପାଇଲା, ତାର୍ପରେ ଆପଣଙ୍କର ତେଲରୁ ବି ଆମେ ପାଇପାରମା। ତାପରେ ଦେଖୁନ୍, ଯଦି ମଲ୍ଲିକେ ଯିମା, ମଲ୍ଲି ବି ଦେଖୁନ୍ ଗୋଟେ ଆପଣଙ୍କର ପାରମ୍ପରିକ ହିସାବରେ ସଜା ସଜାରେ କାମ ହଉଛେ ମାନେ ସଜାବାର ଲାଗି, ତାର୍ପରେ ଦେଖ୍ବେ ଆମର ଲେଡ଼ିଜ୍ ମାନେ ଇଟା ସବୁ ଗଜରା ଫଜରା ପିନ୍ଧାଲେ ପସନ୍ଦ କରସନ୍, ତ ଇଟା ବି ଆପଣ ମାର୍କେଟରେ ଭରପୁର ଚାହିଦା ରହୁଛି, କିନ୍ତୁ ତାର ଆମର ସେତ୍କି ପ୍ରଡକ୍ସନ୍ ନାଇଁ ହେବା।
2: ମଲ୍ଲି ଆର ନଗରେଶୁ ଦିଲ୍ଲୀ ବୋଲସନ୍, ଫୁଲ ମାନଙ୍କର ଭିତରେ ମଲ୍ଲି ଫୁଲଟା ଶ୍ରେଷ୍ଠ ଫୁଲ ବୋଲୁଛନ୍
1: ଆଜ୍ଞା,
2: ସବେ ପସନ୍ଦ କରସନ୍।
0: ଯେ ଆଜ୍ଞା, ଆପଣ ତ କେନ୍ କେନ୍ ସବୁ ଫୁଲ ଆମେ କରିପାରମା ସେ ଉପରେ ତ ଅନେକଟି କଥା କହିଲେ ଆଜ୍ଞା, ବାକି କଥା ହେଉଛି ଆଜ୍ଞା ମାଟ ଜାଣିକରି ଚାଷ ବୋଲୁନ୍ ତ, ତ କେନ୍ କେନ୍ ପ୍ରକାର ମାଟ ଆମର ଇ ଅଞ୍ଚଳରେ ଅଛି ଯେ ଆମେ ଫୁଲଟା ଭଲ କରି କରିପାରମା ଆଜ୍ଞା?
1: ଦେଖୁନ୍, ଇଟା ତ ମୂଲ କଥା ଏକା, ପହଲା ମାଟି ବିଷୟରେ ହିଁ ଚିନ୍ତା କର୍ମା ବୋଇଲେ ଦେଖୁନ୍, ଯଦି ଆମେ ବର୍ଷା ଋତୁରେ ଚାଷ କରୁଛୁ ବୋଇଲେ ଆମେ ପହଲା ଦେଖମା ଯେ ସେ ମାଟିରୁ ପାଣିଟା ନିଗିଡ଼ି ଯାଉଥିବା, ମାନେ ଯେନ୍ଟା କହୁଛୁ ଆମେ ୱେଲ୍ ଡ୍ରେନ୍ ସଏଲ ବୋଲିକିରି ପାଣିଟା ନିଗୁଡ଼ୁଥିବାର କଥା, ତ ସେଟା କେତେବେଳେ ହେବା, ଯେତେବେଳେ ଆମର ଦୋରସା ମାଟି ଟିକେ ହେଇଥିବା ସେ ଜାଗାରେ ଆପଣଙ୍କର ହେଇପାରବା। ତ ଆଉ ଗୋଟେ ଜିନିଷ କାଣା ଦେଖମା, ଦୋରସା ସାଙ୍ଗରେ ବି ଟିକେ ମାନେ ଆପଣଙ୍କର ଫର୍ଟାଇଲ ସଏଲ ଟିକେ ଉର୍ବରା ହେଇଥିବା, ଆଉ ଆମେ ସବୁବେଳେ ଚେଷ୍ଟା କର୍ମା ଯେହେତୁ ଗୋଟେ ଟାଇମ୍ ଥି ଯେତେବେଳେ କଣ୍ଟିନ୍ୟୁଅସ୍ ବର୍ଷାଟା ହେଇଯିବା ସେତେବେଳେ ବଞ୍ଚାବାର୍ ଲାଗି ଆମେ ଯେନ୍ତା ନାଲି କରିକିରି ପାଣି ବାହାର କରିପାରୁଥିମା, ଯେନ୍ତିକି ଫୁଲ ଗଛ ତଲେ ଆପଣଙ୍କର ପାଣି ନେଇ ଜମୁଥିବା। ତ ଆଉ ଯାହାର ଦେଖ୍ମା ଚେଷ୍ଟା କର୍ମା ଯାହାଟା ପିଏଚ୍ ଭାଲ୍ୟୁଟା ଆପଣଙ୍କର ଯେନ୍ତାକରି 6ରୁ 7 ଭିତରେ ରହୁଥିବା, ମାଟିର ଅମ୍ଳତା ଯେନ୍ଟା କହୁଛୁ।

0: ବୋଇଲେ ଆମର ଯେହେତୁ ବି ଆମର ବଲାଙ୍ଗୀର ଡିଷ୍ଟ୍ରିକ୍ଟରେ ଛଅ ଉପରେ ରହୁଛେ, ଯେନ୍ଟା କି ଆମର ସୋନପୁରରେ ବି ରହୁଛେ, ଯେନ୍ଟା ଆମର ଚାଷ ଲାଗି ଭଲ
1: ଆଜ୍ଞା
0: କାମରେ ଆସିପାରବା।
1: ଆଜ୍ଞା ଆଜ୍ଞା ହଁ ହଁ ବୋଇଲେ ଗୋଟେ କଥା ଆଜ୍ଞା କହୁନ୍ ତ ଦେଖୁନ୍, ଯେନ୍ କେନ୍ସି ଫସଲ ଚାଷ୍ କର୍ବାର୍ ଲାଗି ଗଲେ ତାର୍ ପୂର୍ବରୁ ମାଏଟ୍କେ ପ୍ରସ୍ତୁତ କର୍ବାର୍ ଲାଗି ପଡ଼୍ସି, ସଜା ଗଜା କର୍ବାର୍ ଲାଗି ପଡ଼୍ସି, ଖତ୍ଖାର୍ କର୍ବାର୍ ଲାଗି ପଡ଼୍ସି, ତ କେନ୍ ପ୍ରକାର ମାଟି ପ୍ରସ୍ତୁତି ଆମର ଚାଷୀ ଭାଇଭର୍ ମାନେ କର୍ବେ ଫୁଲ୍ ଚାଷ୍ କର୍ବାର୍ ଆଗ?
0: ଦେଖୁନ୍, ଯେତେବେଲେ ଆମେ ଫୁଲ୍ ଚାଷ୍ କଥା ଭାବୁଛୁ, ଇ ଚାଷରେ କାଣା ହେସି କି ମାଟିକେ ଆମେ 2-3 ଥର ଠିକ୍ ଭାବେ ଗୁଣ୍ଡ ଚାଷ କରିକିରି ମାଟିକେ ଭଲ ଭାବେ ଗୁଣ୍ଡ କରବାର କଥା। ତାପରେ ଲାଷ୍ଟ ଚାଷ କରବାର ଆଗରୁ ସେନେ ବେଶୀ ନାଇଁ ହେଲେ ବି 8-10 ଟନ୍ ଆମେ ଖତ ଦେବାର କଥା, ଖର୍ସି ଖତ ଦେବାର କଥା, ଯେନ୍ଟା ସଢ଼ା ଗୋବର ଖତ ବୋଲୁଛୁ। ଯଦି ଦେମା ସେ ମାଟିର ଉର୍ବରତା ବି ବଢ଼ାବା, ଆଉ ଗଛର ତାର ଚେରକେ ବଢ଼ବାର୍ ଲାଗି ସାହାଯ୍ୟ କରବା। ତ ଇ ହିସାବରେ ଯଦି ଆମେ ମାଟି ପ୍ରସ୍ତୁତି କରମା ବୋଇଲେ ଆମର ଫୁଲ୍ ଚାଷ ଲାଗି ଭଲ ଭାବେ ବଢ଼ବାର୍ ଲାଗି ତାକେ ସୁଯୋଗ ଦେଇପାରବା।
2: ତ ଆଜ୍ଞା ଦେଖୁନ୍, ଆମେ ଯେତେବେଲେ ମାଟି ପ୍ରସ୍ତୁତି କର୍ମା ଫୁଲ୍ ଚାଷ୍ କର୍ବାର୍ ଆଗରୁ ଭଲ୍ କରି ତ ଗୁଣ କର୍ମା ବୋଲି ଆପଣ କହିଲେ ଆଜ୍ଞା, ତ ଗୁଣ କରି ସାରିଲା ପରେ ଆମେ କେନ୍ କେନ୍ ସବୁ ଖତ୍ ସାର୍ ଦେଇପାର୍ମା, ଆର୍ କେନ୍ କେନ୍ ସମୟରେ ବି ଆମେ ଦେଇପାର୍ମା? ଆଜ୍ଞା
0: ଦେଖୁନ୍, ଖତ୍ ସାର୍ ବି ଖାଲି ଥରେକେ ଦେଇଦେଲେ ନାଇଁ ହୁଏ, ଖତ୍ ସାର୍ ବି ଆମେ ଯେନ୍ତା 3 ଓଲି ଖାଉଛୁଁ ହେନ୍ତା ଗଛ୍କେ ବି 3 ଭାଗ କରି ଦେବାର୍ ପଡ଼୍ସି। ତ ଖତ୍ ସାର୍ର ହେଲା ଆମେ ଇନେ ୟୁରିଆ ଦେଇପାର୍ମା, ପଟାସ୍ ଦେଇପାର୍ମା, ଆଉ ଆପଣଙ୍କର ଫସ୍ଫରସ୍ ଦେଇପାର୍ମା, ଇ 3ଟା ସାର୍ ବ୍ୟବହାର କରିପାର୍ମା। ଆଉ ସବୁବେଳେ ଆମେ ଧ୍ୟାନ ରଖ୍ମା, ଯେତେବେଳେ ବି ଆମେ ସାର ବ୍ୟବହାର କରୁଛୁଁ, ପହିଲା ତା ଯେନ୍ ବେସାଲ୍ ଡୋଜ୍ଟା ଦେଉଛୁଁ, ବେସାଲ୍ ଡୋଜ୍ରେ ଆମେ ସବୁବେଳେ ଫସ୍ଫରସ୍ ଆଉ ପଟାସ୍ଟା ସବୁ ଦେଇଦେମା, ଆଉ ଅଧା ଭାଗ ଆମେ ୟୁରିଆ ସାରଟା ଦେମା। ଆଉ ତାପରେ କାଣା କର୍ମା, ଯେନ୍ ଅଧା ଭାଗ ରହିଲା ସେଟାକେ ଆମେ 30 ଦିନରେ ଥରେ କୁଡ଼ା ଖସା କରିକିରି ଦେମା, ଆଉ 45 ଦିନରେ ଆଉ ଥରେ କୁଡ଼ା ଖସା କରିକିରି ଦେମା। ଆର୍ ଗୋଟେ ଜିନିଷ ଇନେ ଧ୍ୟାନ ରଖ୍ମା, ଯେହେତୁ ଇଟା ବର୍ଷା ଦିନ ହଉଛେ, ଆମେ ଚେଷ୍ଟା କର୍ମା ଇଟା ରେଜ୍ ବେଡ଼୍ରେ କର୍ବାର୍ ଲାଗି, ମାନେ ଉଚ୍ଚା ବେଡ଼୍ରେ କର୍ବାର୍ ଲାଗି କର୍ମା, ନହେଲେ ସେ ରିଜ୍ ଫରୋ ମେଥଡ଼୍ରେ ଯେନ୍ କରୁଛୁଁ ସେଟା ଆମେ ସେଇ ହିସାବରେ ଯଦି ଲଗାମା ବୋଇଲେ ଆପଣଙ୍କର ଗଛେ ପାଣି ବି ନାଇଁ ଜମେ, ଆର୍ ଭଲ୍ ଭାବେ ଗଛ୍କେ ବଢ଼୍ବାର୍ ଲାଗି ସାହାଯ୍ୟ କର୍ବା।
2: ତ ଆଜ୍ଞା ଆର୍ ଗୋଟେ କଥା ଦେଖୁନ୍, ଆମେ ଇ ଯେ ରାସାୟନିକ ସାର ଦେମା ବୋଲି ଆପଣ କହିଲେ ଆଜ୍ଞା, ତ ଇହାଦେ ଦେଖାଯାଉଛେ ଯେ ଆମର ଚାଷୀ ଭାଇମାନେ ଜୈବିକ ପଦ୍ଧତିରେ ବି ଚାଷ୍ କରୁଛନ୍ ଆଜ୍ଞା, ତ ଆମେ ଜୈବିକ ପଦ୍ଧତିରେ ଚାଷ୍ କର୍ମା ବେଲେ କେନ୍ କେନ୍ ସବୁ ସାର୍ ମାନେ ଆମେ ଦେଇପାର୍ମା ଆଜ୍ଞା?
0: ଦେଖୁନ୍, ଯଦି ଜୈବିକ ପଦ୍ଧତିରେ କର୍ମା ବୋଇଲେ ପହିଲା ତ ଆମେ ନିଶ୍ଚୟ ଭାବରେ ଏନ୍ସୁର୍ କର୍ମା ଯେ ଆମେ ଯେତେବେଳେ ଲାଷ୍ଟ ଗୁଣ୍ଡ ଚାଷ କରୁଛୁଁ ସେତେବେଳକୁ ଆମେ ସଢ଼ା ଗୋବର ଖତଟା ନିଶ୍ଚୟ ଦେମା। ତାପରେ ଆମେ ଭର୍ମି କମ୍ପୋଷ୍ଟ ବ୍ୟବହାର କରିପାର୍ମା, ତାପରେ ଆମେ ଛାଦୀକରଣ କରିପାର୍ମା, ଯାହାଦ୍ୱାରା କି ମାଟି ପାଣିରେ ଧୋଇ ହେଇକିରି ତାର ଉର୍ବରତା ନଷ୍ଟ ନାଇଁ ହୁଏ। ତ ଇ 3ଟା ଜିନିଷ ଯଦି ଆମେ ନିଶ୍ଚୟ ଧ୍ୟାନ ଦେମା ତାହେଲେ ବି ଆମର ଚାଷ୍ଟା ଭଲ୍ ହେଇପାର୍ବା।
1: ଗୋଟେ କଥା ଆଜ୍ଞା ଦେଖୁନ୍, ଯେନ୍ କେନ୍ସି ଚାଷ୍ କଲେ ତ ପାଏନ୍ ନିହାତି ଦରକାର ଏକା, ବାକି ଖରିଫ ଋତୁନେ ଯେହେତୁ ବର୍ଷା ହଉଥିସି ପାଏନ୍ ବେଶୀ ମଡ଼ାବାର୍ ଲାଗି ନାଇଁ ପଡ଼େ, ତ ବି ଖରିଫ ଋତୁର ଫୁଲ୍ ଚାଷ୍ ଥି କେନ୍ ପ୍ରକାରେ ଯେନ୍ ପାଏନ୍ ମଡ଼ାମୁଡ଼ି ବ୍ୟବସ୍ଥା କର୍ବା କଥା ହେଟା ଟିକେ ବୁଝେଇ ଦିଅନ୍ତୁ।
0: ଭଲ୍ କଥାଟେ କହିଲେ ଆଜ୍ଞା, ଯେହେତୁ ଖରିଫ ଋତୁରେ ବର୍ଷା ହିଁ ହଉଥିବା ତ ଆମକୁ ସବୁବେଳେ ପାଣି ଦେବାର ନାଇଁ ପଡ଼େ, କିନ୍ତୁ ଯଦି ଗୋଟେ ଲମ୍ବା ସମୟ ତ ବର୍ଷା ନାଇଁ ହେଲା ତ ସେ ଜାଗାରେ ଆମେ ମାଟିର ଆର୍ଦ୍ରତାକେ ଦେଖ୍ମା, ଆଉ ବର୍ଷା ଦିନେ ପ୍ରାୟତଃ 7 ଦିନ ଗ୍ୟାପ୍ରେ ହିଁ ପାଣି ଦିଆହେସି। ଯଦି ମାଟି ଉଦା ଅଛେ ତ ପାଣି ଦେବା ଦରକାର ନାହିଁ, ଆଉ ଯଦି ଆମର ମାନେ ମାଟି ଆର୍ଦ୍ରତା ଶୁଖି ଯାଇଛେ ବୋଲେ ଆମେ ବହୁତ ଦିନ ତ ବର୍ଷା ନାଇଁ ହେବାର ବୋଲେ 7 ଦିନ ଭିତରେ ଥରେ ପାଣି ଗୋଟେ ଗୋଟେ ମଡ଼ଉଥମା।
2: ତ ଆର୍ ଗୋଟେ କଥା ଆଜ୍ଞା ଦେଖାଯାଏସି ଯେ ଇ ବର୍ଷା ଋତୁରେ ବୋଲନ୍ ତ ଯେହେତୁ ବାଦଲ ପାକଟା ପ୍ରାୟ ରହିଥିସି ଆଜ୍ଞା, ତ ସେଥିର୍ଲାଗି ଆମର ଚାଷବାସ ମନକୁ ନିଗେ ଅନେକଟେ ରୋଗ ପୋକ ଲାଗିଯାଏସନ୍ ଆଜ୍ଞା, ତ ଯଦି ଫୁଲ ଚାଷ କଥା କହମା ବେଲେ ଇଥି କେନ୍ କେନ୍ ସବୁ ରୋଗ ପୋକ ଲାଗ୍ସି ଆଜ୍ଞା, ତାର ନିରାକରଣଟା କେନ୍ତା ହିସାବରେ କରିପାର୍ମା?
0: ଠିକ୍ କଥାଟେ କହିଲେ, ଏଇ ବର୍ଷା ଯେନ୍ ଆମର ତଲେ ଆପଣଙ୍କର ପାଣି ଉପରେ ଖରା ଏନ୍ତା ଯେନ୍ ପାକଟା ରହିସି
2: ଆଜ୍ଞା,
0: ଇଥିର୍ଲାଗି କାଣା ହେସି କି ଯେନ୍ ଦେଖୁନ୍ ଶୋଷକ ଜାତୀୟ ଯେନ୍ଟା ଆପଣଙ୍କର ପୋକ ମାନେ ଯେନ୍ଟାକି ଆପଣ ଆଫିଡ୍ ଜାସିଡ୍ ଥ୍ରିପ୍ସ ଇଟା ମାନେ ଯେନ୍ଟା ରହିଲେ ଯେନ୍ ମାନେ କି ପତ୍ରକେ ଶୋଷି ଦେସନ୍, ସେନ୍ତା ପୋକ ମାନେ ଟିକେ ଆପଣଙ୍କର ଇ ଫୁଲ ଚାଷ୍ରେ ଲାଗ୍ସନ୍। ତ ଇତାକେ ଯଦି ଆମେ ତାକେ ତାର କଣ୍ଟ୍ରୋଲ କର୍ବାର୍ ଲାଗି ଚାହେମା ବୋଇଲେ ଆପଣ ଦେଖୁନ୍ ବଜାରରେ ଗୋଟେ ଇମିଡ଼ା କ୍ଲୋରପିଡ଼ ବୋଲିକିରି ଗୋଟେ ମେଡ଼ିସିନ୍ ମିଳୁଛେ, ଯେନ୍ଟାକି ଆମେ କାଣା କର୍ମା 3 ଗ୍ରାମ

ଗୋଟେ ଲିଟର ପାଣିରେ ମିଶେଇକିରି ଯେତେବେଳେ ଆମେ ଦେଖମା ଯେ ଆମର ଫିଲ୍ଡରେ ସେ ମାଛି ଭଳିଆ ଗୁଣୁଗୁଣ୍ଟା ଯଦି ଉଡ଼ୁଛନ୍ ବୋଲେ ସେ ଟାଇମ୍ରେ ଆମେ ଦେଇପାର୍ମା, ଆଉ ସବୁବେଳେ ଚେଷ୍ଟା କର୍ମା ଯେ ଆମେ ଉପରବାଲା ଟାଇମ୍ରେ ଇ ରୋଗଟାକେ ମାନେ ଇ ଯେନ୍ ମେଡ଼ିସିନ୍ଟାକେ ସ୍ପ୍ରେ କର୍ମା ବୋଲିକିରି। ତାପରେ ଯଦି ଇଟା ତ ଆପଣଙ୍କର ପୋକ କଥା କହିଲା, ରୋଗ ବୋଲେ ଆପଣ ଦେଖିବେ ପତ୍ର।

0: ଯଦି ଗେଣ୍ଡୁ ଲଗଉଛୁ ବୋଲେ ତାର ଚେରକେ ବୁଡ଼େଇ ଦେମା, କି କଟିଂ ଲଗଉଛୁ ବୋଲେ ତାର କଟିଂ କେ ବୁଡ଼ାମା।
1: ଆଜ୍ଞା
0: ଯଦି ଆମେ ରଜନୀଗନ୍ଧା ଲଗଉଛେ, ରଜନୀଗନ୍ଧାର କନ୍ଦାକେ ଆମେ କିଛି ଟାଇମ୍ ସେ ପାଣିରେ ବୁଡ଼େଇକି ଲଗେଇ ପାର୍ମା, ବୋଇଲେ ଆପଣଙ୍କର ଯେନ୍ ପରବର୍ତ୍ତୀ ସମୟରେ ଯେନ୍ ଆପଣଙ୍କର କବକ ଜାତୀୟ ରୋଗ ହଉଛେ କିଛି ମାତ୍ରାରେ କମିଯିବା। କିନ୍ତୁ ଯଦି ବିଶୋଧନ କଲା ପରେ ବି ଯଦି ଆମର ରୋଗ ଦେଖାଯାଉଛେ, ପତ୍ର ଦାଗ କି ଆପଣଙ୍କର ରଟ୍ ସଢ଼ା ରୋଗ ଦେଖାଯାଉଛେ, ବୋଲେ ଇ ଜାଗାଥି ଆମେ ପତ୍ର ଦାଗ ଯଦି ଦେଖାଯାଉଛେ ବୋଲେ ମାଙ୍କଜେବ ବୋଲି ଗୋଟେ ଉଷ ଅଛେ, ଯେନ୍ଟାକି 2 ଗ୍ରାମ ଗୋଟେ ଲିଟର ପାଣିରେ ମିଶେଇକିରି ଦେଇପାର୍ମା। ଯଦି ଆପଣଙ୍କର ଅଲଗା କିଛି ଦାଗ କି ଅଲଗା କିଛି ଦେଖାଯାଉଛେ ବୋଲେ ସେ ଜାଗାରେ କାର୍ବେଣ୍ଡାଇଜିମ୍ ବି ଆପଣଙ୍କର 2 ଗ୍ରାମ ଗୋଟେ ଲିଟର ପାଣିରେ ମିଶେଇକିରି ଦେଇପାର୍ମା। ତାପରେ ଯଦି ମୂଳ ସଢ଼ା ହଉଛେ, ସଢ଼ି ଯାଉଛେ, ବୋଇଲେ ସେ ଜାଗାରେ ଗୋଟେ ସାପ ବୋଲିକିରି ମେଡିସିନ୍ ଅଛେ, ସେଟା ବି ଦେଇପାର୍ମା 2 ଗ୍ରାମ ଗୋଟେ ଲିଟର ପାଣିରେ ମିଶେଇକିରି ଦେଇପାର୍ମା।
1: ଦେଖୁନ୍ ଆଜ୍ଞା, ଯେ ଯେନ୍ କେନ୍ସି ଫସଲ ଚାଷ୍ କଲେ ଲଟା ବୁଟା ବହୁତ ଆଙ୍କୁରୁଛେ, ଆରୁ ତାହାକେ ସଫା କର୍ବାର୍ ଲାଗି ହେଲେ ବହୁତ ଖର୍ଚ୍ଚାନ୍ତ ହେବାର୍ ଲାଗି ବି ପଡ଼ୁଛେ, ଆରୁ ଟିକେ ପରିଶ୍ରମ ବି ପଡ଼ୁଛେ। ତ ଏ ଲଟା ବୁଟାକେ ସାଫ୍ କର୍ବାର୍ ଲାଗି ପ୍ରକୃତରେ କାଣା କରାଯାଇପାର୍ବା?
0: ଦେଖୁନ୍, ମାନେ ଯେହେତୁ ଫୁଲ ଗଛର ଚେର୍ ମାନେ ଟିକେ, ବାକି ଆପଣଙ୍କର ଯେତ୍କି ଚାଷ୍ ମାନେ ଥିସି ଫୁଲ ଗଛର ଟିକେ ନରମ ଥିସି, ଆଉ ଏବେ ଆମେ ଖରିଫ ଋତୁରେ ରଜନୀଗନ୍ଧା କରୁଛୁ ଆଉ ଗେଣ୍ଡୁ କରୁଛୁ, ତ ଆମେ କାଣା କର୍ମା, ପ୍ରାୟତଃ ଆମେ ଯେତେବେଳେ 30 ଦିନରେ ପହିଲା ସାରଟା ଯେନ୍ଟା ଦେମା, ସେତେବେଳେ ଗୋଟେ ଯଦି ମେନୁଆଲି ହିଁ କର୍ମା ତାହେଲେ ଭଲ୍ ହେବା। ଖରିଫ ଋତୁରେ ଆପଣଙ୍କର ଟିକେ ଅଧିକା ଘାସ ହେବାର ସମ୍ଭାବନା ଥିସି, ତ ଇ ଟାଇମ୍ରେ ଆମେ କାଣା କର୍ମା, ପଲିଥିନ୍ଟା ଦେମା, ଯେନ୍ଟାକି ଆପଣ ଛାଦୀକରଣ କହୁଛନ୍, ପଲିଥିନ୍ଟା ଯଦି ଦେଇଦେମା ତାହେଲେ ଆମର ଘାସର ସମସ୍ୟା ଟିକେ କମ୍ବା। ଆର୍ ଗୋଟେ କଥା, ଯଦି କୁଡ଼ା ଖସା କରିକିରି ଆମେ ମାଟି ଯଦି ନାଇଁ ଟାକ୍ମା ବୋଇଲେ ଆମର ରଜନୀଗନ୍ଧାର ମାନେ ତାର ଗ୍ରୋଥ୍ଟା ହେଇନାଇପାରେ, ତ ଆମେ ସବୁବେଳେ ଚେଷ୍ଟା କର୍ମା ଯଦି ରଜନୀଗନ୍ଧା ଲଗଉଛୁ ବୋଇଲେ 30 ଦିନେ ଧରେ ଆଉ ଆପଣଙ୍କର 45 ଦିନ ପରେ ଆଉ ଥରେ ନିହାତି ଭାବରେ ତାକେ କୁଡ଼ା ଖସା କରିକିରି ମାଟି ଟେକ୍ବାର୍ଟା। ଆଉ ଯଦି ଆମେ ଗେଣ୍ଡୁ ଲଗେଇଛୁ ବୋଇଲେ ଗେଣ୍ଡୁରେ ବି ହେନ୍ତା କର୍ମା, 30 ଦିନ ପରେ ଥରେ କୁଡ଼ା ଖସା କର୍ମା। ଆଉ ଗୋଟେ ଜିନିଷ ଧ୍ୟାନ ଦେମା ଯେ କୁଡ଼ା ଖସା କର୍ବାର୍ ପରେ ଯେନ୍ଟାକେ ବୋଲୁଛନ୍ ପିଞ୍ଚିଂ, ତାର ଉପରୁ ଯେନ୍ ଖୁଟି ଦେସୁଁ ଗେଣ୍ଡୁ ଫୁଲଟା, ଯେନ୍ଟାକି କାଣା ହେବା କି ଆପଣଙ୍କର ଖୁଟି ଦେଲେ ସେ ଭୁଗାବା ଆର୍ ଅଧିକା ଫୁଲ ହେବା,
1: ଉଚ୍ଚା ବି ବେଶୀ ନାଇଁ ହୁଏ,
0: ଉଚ୍ଚା ବେଶୀ ନାଇଁ ହୁଏ, ଆପଣଙ୍କର ଡାଳ ବେଶୀ ଆସ୍ବା, ବେଶୀ ଫୁଲ ଆସ୍ବା। ତ ନିହାତି ଭାବରେ ଗେଣ୍ଡୁ ଫୁଲରେ ନିହାତି ଭାବରେ ଆମେ ଯଦି ଛୋଟ ଗଛରୁ କଢ଼ ଆସୁଛେ ବୋଲେ କଢ଼କେ ଛିଡ଼େଇ ଦେଇକିରି ତାର ଉପର ଭାଗଟା ଛିଡ଼ାମା ବୋଲେ ହିଁ ଫୁଲର ଗ୍ରୋଥଟା ଭଲ ଭାବେ ହେବା।
1: ବହୁତ ବଢ଼ିଆ କଥା।
2: ତ ମୁନା ଆଜ୍ଞା, ଦେଖୁନ୍ ଆମେ ଯେତେବେଳେ ଚାଷ୍ଟେ କରିଛୁ ବୋଲେ ତ କେନ୍ ସମୟରେ ଆମେ ଅମଲ କର୍ମା ସେଟା ବି ତ ଜାଣବାର୍କେ ପଡ଼୍ବା ଆଜ୍ଞା। ତ ଫୁଲ ଚାଷ୍ କଥା ଯଦି କହେମା ବେଲେ କେନ୍ ସମୟରେ ଆମେ ଅମଲ କର୍ମା, ଆରୁ ଆର୍ ଗୋଟେ କଥା ହେଉଛି ଆଜ୍ଞା ଯେ ସରକାରୀ ସୁବିଧା ପତ୍ର କାଣା ସବୁ ରହିଛି ଆଜ୍ଞା?
0: ଦେଖୁନ୍, ଏବେ ଫୁଲ ଚାଷ୍ରେ ବି ଆପଣଙ୍କର ହର୍ଟିକଲଚର୍ର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟ ଯେନ୍ ଅଛେ ସେନେ ବି ଆପଣଙ୍କର ଫୁଲ ଚାଷ୍ରେ ବି ସବସିଡ଼ି ଅଛେ। ତାର୍ପରେ ଆପଣ କାଣା, ଫୁଲ ଚାଷ୍ରେ ଯେତେବେଳେ ଆମେ ଅମଲ କରୁଛୁ, ତ ଯଦି ଗେଣ୍ଡୁ ଫୁଲ କରୁଛୁ ବୋଲେ ଗେଣ୍ଡୁ ଫୁଲ ପୁରା ଫୁଟିଯିବା, ଯେତେବେଳେ ତାର ସବୁ ପାଖୁଡ଼ା ଖୁଲିଯିବା ସେତେବେଳେ ଗେଣ୍ଡୁ ଫୁଲ୍କେ ତୁଲା ହେସି। ଆର୍ ଇଟା ଆପଣଙ୍କର କେତେବେଳେ ତୁଲି ପାର୍ମା, ଯେତେବେଳେ ଆମେ ସକାଳୁ କରିପାର୍ମା ଖରା ହେବାର ପୂର୍ବରୁ, ନହେଲେ ନଚେତ୍ ସନ୍ଧ୍ୟାରେ କରିପାର୍ମା। ଯଦି ଆମେ ରଜନୀଗନ୍ଧା କରୁଛୁ, ଯଦି ଖୁଲା ଫୁଲ ତୁଲବାର ଅଛେ ତ ଆମେ ଟିକେ ପୁରା ନାଇଁ ଫୁଟିଥିବା ଫୁଲ ନେମା, ଯଦି କିନ୍ତୁ ଆମେ ଯଦି ତାକେ କଟ୍ ଫ୍ଲାୱାର ହିସାବରେ କରୁଛୁ ବୋଲେ ତାର ଯେତେବେଳେ 3ଟାରୁ 4ଟା ଫୁଲ ଖୁଲିଥିବା ଆଉ ବାକି ଫୁଲ ମାନେ କଢ଼ ବାଗିରି ଥିବା, ସେ ଟାଇମ୍ରେ ଆମେ ରଜନୀଗନ୍ଧାର ସ୍ପାଇକ୍କେ ଆମକୁ ଅମଲ କରବାର ପଡ଼୍ବା, ଯେନ୍ଟାକି ଆମେ ସେ ଟାଇମ୍ରେ କରିଥିମା ବୋଲେ ବାହାରକେ ବିକ୍ରି ବଟା କରବାର ଲାଗି ବି ସୁବିଧା ହେବା।
1: ତ ଇଆକାରେ ଅମଲ କରବାର କଥା। ଯାହା ବି ହଉ ମୁନା ଆଜ୍ଞା, ଆପଣ ଆମର ବୈଠକିକେ ଆସିକିରି ଖରିଫ ଋତୁ ନେ କେନ୍ତାକିରି ଆମର ଚାଷୀ ଭାଇ ଭଉଣୀମାନେ ଫୁଲ ଚାଷ କରିପାରବେ ଆର୍ ଲାଭବାନ ହେଇପାରବେ, ହେ ବାବଦଥି ବିସ୍ତାରିତ ଭାବେ ବୁଝେଇକିରି କହିଲେ, ଯେନ୍ଟା ଶୁଣିକିରି ଆମର ଭାଇ ଭଉଣୀମାନେ ନିଶ୍ଚେ କିଛି କଥା ଜାଣିପାରବେ ଆରୁ ଯେନ୍ ଫୁଲ ଚାଷ କରବାର୍ ଲାଗି ଆଗ୍ରହୀ ହେବେ ବୋଲି ଆମେ ଆଶା କରୁଛୁଁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା।
2: ଜୁହାର ଆଜ୍ଞା।
0: ଜୁହାର
2: ଦାଦା। ହଁ ହେଲ ମୁନା ଆଜ୍ଞା, ଫୁଲ ଚାଷ ଉପରେ ଅନେକଟେ କଥା କହିଲେ, ବାକି ନୂଆ ଚାଷ ବୋଲିକରି ନିଙ୍ଗେ ଆମେ ଅଧୈର୍ଯ୍ୟ ନି ହେବାର କଥା ଦାଦା।
1: ହଁ, ତାପରେ ଦେଖ ଇଛେନକା ବୈଜ୍ଞାନିକ ଯୁଗେ ବୋଲୁଛ, ବୈଜ୍ଞାନିକ ଆୟ ଉପରେ ଖଟେକରି ନୂଆ ନୂଆ ଚାଷ ମାନେ ଯଦି ଆମର ଚାଷୀ ଭାଇ ମାନେ କରବେ।

0: ବୋଇଲେ ନିଶ୍ଚୟ ଲାଭବାନ ହେବେ। ତାପରେ ଦେଖ ଭାଇ, ଯେ ଆମର ଯେନ୍ ମୁନା ଆଜ୍ଞାଙ୍କର ଭଳିଆ ବିଶେଷଜ୍ଞ ଆଜ୍ଞାମାନେ, ବୈଜ୍ଞାନିକ ଆଜ୍ଞାମାନେ, ଆମର ଯେନ୍ ଭିନ୍ନ ଭିନ୍ନ ବିଭାଗ ଅଛେ, କୃଷି ବିଭାଗ ହେଲା, ଉଦ୍ୟାନ କୃଷି ବିଭାଗ ହେଲା, ତାର ଆଜ୍ଞାମାନେ ଅଧିକାରୀମାନେ ଆମର ଚାଷୀ ଭାଇ ମାନଙ୍କୁ ସାହାଯ୍ୟ କରବାର ଲାଗି ହିଁ ଅଛନ୍। ତ ଆମର ମାନଙ୍କର କର୍ତ୍ତବ୍ୟ ହଉଛି ଆଜ୍ଞା ମାନଙ୍କର ସାଙ୍ଗେ ସୁସମ୍ପର୍କ ରଖିକିରି ନେଇକି କେନ୍ତା କଲେ ଆମେ ଆଗ୍କେ ବଢି ପାର୍ମା, ତାର ପରାମର୍ଶ ନେବାର କଥା ବାବୁ। ଖାଲି କ୍ଷେତୁ ଘରକେ ଆରୁ ଘରୁ କ୍ଷେତକେ ହେଲେ ତ ନାଇଁ ହୁଏ ନିକେ। ଆଜିର ଯୁଗେ ଯଦି ନୂଆ ନୂଆ କଥା ଜାଣବ ଆରୁ ତାହାକେ କାମେ ଲଗେଇକିରି ଆଗ୍କେ ବଢ଼ବ ବୋଲେ ସିନେ ଆଗ୍କେ ଯାଇପାରବ।
1: ଆରୁ ଆର୍ ଗୁଟେ କଥା ଦାଦା, ଦେଖ ଇହାଦ ସମୟରେ ନିକେ ଆମେ ଯଦି ବ୍ୟବସାୟିକ ଭିତ୍ତିରେ ଚାଷ କର୍ମା ବେଲେ ନିଶ୍ଚୟ ଆମେ ଲାଭଟା ପାଇପାର୍ମା ଦାଦା।
0: ହଁ, ତାପରେ ଆର୍ ଗୁଟେ କଥା ଯେ କେତେବେଲେ ଚାଷ କଲେ ବଜାର ଥି ତାର ଚାହିଦା ରହେବା, ହେଟାକେ ବି ଆମର ଚାଷୀ ଭାଇ ମାନେ ଦେଖବାର କଥା। ତାପରେ ଦେଖ ଭାଇ, ଫୁଲ ଚାଷ କରିଥିବ, କେତେ ଫୁଲ ଯୋଗେଇଥିବ, କହୁଥିବା ଚାରିଆଡେ ସୁନ୍ଦର ଦିଶୁଥିବା, ଯିବ ଯଦି ହାଇମା ହେଇକିରି ଆରି ବସବ, ପଖାଲ ପାନ ଗୋଟେ ଖାଇବ ବୋଇଲେ ବି ବାବୁ ହେଟା ଯେନ୍ ସ୍ୱର୍ଗ ଭୋଗ କଲା ବାକିଟା।
1: ଆର୍ ଦାଦା ଶୁଣ ତ, କ୍ଷେତେ ବୋଲିକିରି କେ ଆମର ଯେନ୍ ଘରର ପଜାଡ଼େ ବାରିନି ଥିସି କେ, ହେ ବାରି ବି ଆମେ ଯଦି କରିପାର୍ମା ବେଲେ ନିକେ ବଢ଼ିଆ ହେବା ଦାଦା।
0: ଆମର ଯେନ୍ ଅଚନା ସାଲେ ଯେନ୍ ବାରିଆଡ଼ ମାନଙ୍କୁ ଟିକେ ଟିକେ ଜାଗା ଥିସି, କି ଜଣେ ଜଣେ ଘର ଦ୍ୱାରେ ବି ଜାଗା ଥିସି, ଦରକାର ପଡ଼ିଲେ ତ ଗମଲା ଥି ବି ଚାଷ କରାଯାଇପାରୁଛି ବାବୁ। ତ ଆମର ଲୋକେ ନାଇଁ କଧରିକିରି ଯଦି ଇ ଦିଗେ ଆଗ୍କେ ବଢ଼ବେ ବୋଇଲେ ନିଶ୍ଚେ ଦୁଇ ପଇସା ପାଇବାର ସାଙ୍ଗେ ସାଙ୍ଗେ ନିଜର ପରିବେଶକେ ବି ସୁନ୍ଦର କରିପାରବେ ବାବୁ।
1: ଯେ ଦାଦା ସମିଆ ତ ଅଛେ, ଗୀତ ପଦେ ଶୁଣତା କେ ବୋଲୁଥିଲେ,
0: ମୁଇଁ ଜାଣିଛେ ତମେ ଗୀତ ସୋକିଆ ହ, ତ ବଜ ବଢ଼ିଆ ଗୀତରେ ବଜ ତ ବାବୁ।
1: ଠିକ୍ ଅଛେ ଦାଦା, ଇ ଗୀତଟା ଶୁଣୁ।

0: ହଏ ଦାଦା ଗୀତ ନି ହେଲେ ବି ବୈଠକ ମଜା ନାଇନ କି ନି ବେଲେ ମୁଇଁ କାଣା କହୁଥିଲି କି ଦାଦା ଆମି ତ ହେଇଗଲାନ ହଏ ବେଲେ ଯାତା ନ କେ ବୋଲୁଥିଲି
1: ହଏ ବାବୁ ରାତ ହେଇଗଲାନ
0: ହଏ
1: ଯୋଉ ଲମୁ
0: ଜୁହାର ଦାଦା
1: ଜୁହାର ଆର ଭାଇ ଜୁହାର।

0: ଶୁଣୁଥିଲେ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା। ଆସନ୍ତାକାଲି ଏହି ସମୟରେ ଶୁଣିବେ ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ଏଥିରେ ରହିଛି ଖରିଫ ଧାନ ଚାଷ ପାଇଁ ପ୍ରସ୍ତୁତି। ଏ ସମ୍ପର୍କରେ ଅବସରପ୍ରାପ୍ତ ଯୁଗ୍ମ କୃଷି ନିର୍ଦ୍ଦେଶକ ଭୁବନେଶ୍ୱର ହରିହର ନାୟକଙ୍କ ସହିତ ଆଲୋଚନା।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
0: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ତା ସହିତ ପ୍ରସାରଭାରତୀର ନ୍ୟୁଜ୍ ଅନ୍ AIRF ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଏଥର ଶୁଣିବା ଓଡ଼ିଆ ସୁଗମ ସଙ୍ଗୀତ। ଗୀତଗୁଡ଼ିକ ରଚନା କରିଛନ୍ତି ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର, ପ୍ରଥମେ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ।

ଶୁଣୁଥିଲେ ଓଡ଼ିଆ ସୁଗମ ସଙ୍ଗୀତ। ଗୀତଗୁଡ଼ିକ ରଚନା କରିଥିଲେ ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର। କଣ୍ଠଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ, ବିନୋଦ ରାଠୋର ଏବଂ ସୁଭାଶିଷ। ଏଥର ପ୍ରଚାର କରିଛୁ ଧାରାବାହିକ ତୁଳସୀ ରାମାୟଣର 67ତମ ଭାଗ, ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ।

0: ବିବିଧ ଭାବରେ ସଜ୍ଜିତ ରଙ୍ଗଭୂମି ମଧ୍ୟରେ ଶିବଧନୁ ନିମନ୍ତ୍ରଣ ପାଇ ଶିବଧନୁ ଭଗ୍ନ କରି ସୀତାଙ୍କୁ ପାଇବାର ଆଶାରେ ଆସିଛନ୍ତି ନୃପତିଗଣ। ସମସ୍ତେ ଯଥାଯୋଗ୍ୟ ସ୍ଥାନରେ ଆସିନ, ଛାଇ ଯାଇଛି ନିସ୍ତବ୍ଧତା। ସମସ୍ତଙ୍କ ମନରେ ପ୍ରଶ୍ନବାଚୀ, କିଏ ଭାଙ୍ଗିବ ଶିବଧନୁ? ଜାନକୀଙ୍କ ନୟନରେ ନାଚୁଛି ପ୍ରେମମୟ ରାମରୂପ। ମନେ ମନେ ଭାବୁଛନ୍ତି, ପ୍ରଭୁ କେତେବେଳେ ଆସିବେ, ଶିବଧନୁ ଭଗ୍ନ କରି ମୋତେ ପତ୍ନୀ ରୂପରେ ଗ୍ରହଣ କରିବେ। ସମସ୍ତ ନିରବତାକୁ ଆହୁରି ଗାଢ଼ କରି ରଙ୍ଗଭୂମିକୁ ବିରାଜୁଛନ୍ତି ଶୃଙ୍ଗାର ରସର ତେଜବନ୍ତ ମୂର୍ତ୍ତି ଧନୁର୍ଦ୍ଧାରୀ ପ୍ରଭୁ ଶ୍ରୀରାମ।
1: ରାଜସମାଜ

ଶୁଣୁଥିଲେ ଧାରାବାହିକ ତୁଳସୀ ରାମାୟଣର 67ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ଶୁଣିବା ହିନ୍ଦୀ ଭକ୍ତି ଗୀତଟିଏ। ସନ୍ଥ ତୁଳସୀଦାସଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ।

ହିନ୍ଦୀ ଭକ୍ତି ଗୀତଟିଏ ଶୁଣୁଥିଲେ। ସନ୍ଥ ତୁଳସୀଦାସଙ୍କ ରଚନାରୁ କଣ୍ଠଦାନ କରିଥିଲେ ଅନୁରାଧା ପଡ଼ୁଆଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ମନ ରହିଗଲା ସତଶୂନରେ, କଣ୍ଠଶିଳ୍ପୀ ବିଷ୍ଣୁ କବି, ଗୀତ ଦିଲୀପ ଜେନା, ସଙ୍ଗୀତ ବାପି ଲହରୀ।

ଶୁଣୁଥିଲେ ଓଡ଼ିଆ କଥାଚିତ୍ରର ଗୀତ। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା, ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ଏତେବେଳ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIRF ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ଚକାଚକ ଭଉଁରୀ, ଗୀତ ରଚନା ଭକ୍ତ ସାଲବେଗ, କଣ୍ଠଶିଳ୍ପୀ ସୌରଭ ନାୟକ, ଶରତ ନାୟକ ଏବଂ ସାଥୀ।

ପରବର୍ତ୍ତୀ କଥାଚିତ୍ର ଧନରେ ରଖିବୁ ଶପଥ ମୋର, ଗୀତ ରଚନା ନିର୍ମଳ ନାୟକ, କଣ୍ଠଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର, ସଙ୍ଗୀତ ଶାନ୍ତିରାଜ ଖୋସଲା।

ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀର ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ ଏବଂ ନିବେଦିତା। ଗୀତ ନିର୍ମଳ ନାୟକ, ସଙ୍ଗୀତ ଶାନ୍ତିରାଜ ଖୋସଲା। କଥାଚିତ୍ର ତୋ ବି ନାମ କାହାଣୀ ଅଧା।

କଥାଚିତ୍ର ତତି ମୋରାଣ, ଗୀତରଚନା ଗଣେଶ୍ୱର ମହାପାତ୍ର, ସଙ୍ଗୀତ ମଳୟ ମିଶ୍ର, କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ କୁମାର ବାପି।

କାର୍ଯ୍ୟକ୍ରମ ଶେଷରେ ତୋ ପାଇଁ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ରୁଦ୍ର ମହାନ୍ତି ଏବଂ ତପୁ ମିଶ୍ର। ଗୀତ ଓ ସଙ୍ଗୀତ ମନ୍ମଥ ମିଶ୍ର।

ଶୁଣୁଥିଲେ ଓଡ଼ିଆ କଥାଚିତ୍ରର ଗୀତ। ଆଜି କାର୍ଯ୍ୟକ୍ରମରେ କଥାଚିତ୍ର ଗୁଡ଼ିକ ଥିଲା ଚକାଚକା ଭଉଁରୀ, ଧନରେ ରଖିବୁ ଶପଥ ମୋର, ତୋ ବିନା ମୋ କାହାଣୀ ଅଧା, ତତେ ମୋ ରାଣ ଏବଂ ତୋ ପାଇଁ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ବିଦୁଷୀ ଶୋଭା ଗୁଟ୍ଟୁଙ୍କ ଶାସ୍ତ୍ରୀୟ ଗାୟନ।

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ବିଦୁଷୀ ଶୋଭା ଗୁଟୁଙ୍କ ଶାସ୍ତ୍ରୀୟ ଗାୟନ ଶୁଣୁଥିଲେ। ସମୟ ବର୍ତ୍ତମାନ ରାତି 11ଟା ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ପରେ

0: रोड बालांगीर, नौपाड़ा गुनपुर, लांजीगढ़ रोड टू जूनागढ़ एंड बोबली सलूर. द हज कमिटी ऑफ इंडिया हैज स्टार्टेड इनवाइटिंग एप्लीकेशंस फ्रॉम प्रोस्पेक्टिव पिलग्रिम्स फॉर हज 2027. रिलीजिंग द पॉलिसी, माइनॉरिटी अफेयर्स मिनिस्टर किरेन रिजिजू टुडे सेड एप्लीकेशंस कैन बी सबमिटेड ऑनलाइन थ्रू द हज कमिटी ऑफ इंडिया पोर्टल एंड द हज सुविधा ऐप, मेकिंग द प्रोसेस मोर फ्लेक्सिबल, सिंपल एंड एक्सेसिबल. India has recorded more than 5 lakh organ donation pledges, reflecting the growing awareness, compassion and collective commitment of citizens towards the life-saving cause of organ and tissue donation. The Ministry of Health and Family Welfare said, this achievement underscores the increasing public recognition of organ donation as a profound act of humanity that offers hope and a second chance at life to patients awaiting transplantation. In shooting, India added 4 more medals at the ISSF Junior World Championship, including a gold medal by teenager Pritam Kendre at Zue in Germany, to strengthen its position at the top of the medals tally. India's overall medal tally has now risen to 12, comprising 5 gold, 1 silver and 6 bronze medals. And that is the end of this news bulletin.
1: ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଶୁଣୁଥିଲେ. ଏଥର କହି ରଖୁଛୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ. ସକାଳ 6:05ରେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା, 6:30ରେ ଆଜିର ଭାବନା, ଶ୍ରୀମଦ୍ ଭାଗବତର 499ତମ ଭାଗ ସକାଳ 6:35ରେ, 7:25ରେ ପ୍ରଚାର କରିବୁ ଓଡ଼ିଆ ଭକ୍ତି ଗୀତ, ଚାଷରହାଲର ସମୟ 7:35, ଶ୍ରୀ ରାମଚରିତ ମାନସର 320ତମ ଭାଗ ସକାଳ 7:40, 7:50ରେ ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଛାନ୍ଦ, ସକାଳ 8:30ରେ ହିନ୍ଦୀ କଥାଚିତ୍ରର ଗୀତ, ଓଡ଼ିଆ କଥାଚିତ୍ରର ଗୀତ 8:45ରେ, ସକାଳ 9:00ରେ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ. ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 11:11.10. ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ପ୍ରସାରଣ. ଆସନ୍ତାକାଲି ସକାଳ 5:53ରେ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ନୂତନ ପ୍ରସାରଣ. ସେତେବେଳେ ଯାଏ ବିଦାୟ ଦିଅନ୍ତୁ. ଶୁଭରାତ୍ରି, ଜୟ ହିନ୍ଦ୍।